ଆକାଶବାଣୀ ରାଉରକେଲା। ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 15 ଦିନ 2026 ମସିହା ଜୁଲାଇ ମାସ 4 ତାରିଖ। ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ ମହାବାହୁ ମହାବାହୁ ଡାକିବିନି ତତେ ଆଉ, ଗାଇଛନ୍ତି ପ୍ରଦୀପ କୁମାର ମିଶ୍ର, ରଚନା ଲଳିତ ମୋହନ ପଟ୍ଟନାୟକ।

ପୂଜା ଉପାସନା ଲୋଡ଼ା ଯଦି ପ୍ରଭୁ ତୁମରି ପରସ ପାଇ ଶୁଣିବା କାର୍ଯ୍ୟକ୍ରମରେ ଏହି ଭକ୍ତିଗୀତ ବର୍ତ୍ତମାନ କଣ୍ଠଦାନ କରିଛନ୍ତି ରୀନା ମହାପାତ୍ର, ରଚନା ଅଶୋକ ପଟ୍ଟନାୟକ।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ବର୍ତ୍ତମାନ ଶୁଣିବା ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପ୍ରଭୁ ତୁମେ ହିଁ ଏକା ମୋ ସାକ୍ଷୀ। ଗାଇଛନ୍ତି ରୀନା ମହାପାତ୍ର, ରଚନା ଶୁଭମ ନାରାୟଣ ସ୍ୱାଇଁ।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଦୁଃଖୀ ମନ ଆରେ କୁହ କିଆଁ ଖୋଜୁ ଦୁଃଖ ଯେବେ ତୋର ସପନ ସାକ୍ଷୀ ଗାଇଛନ୍ତି ବେଣୁଧର ସୁବୁଧି ରଚନା ରଜନୀକାନ୍ତ ନାୟକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସର 214 ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସର 214ତମ ଭାଗ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ରଚିତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 431ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ସହରାଞ୍ଚଳନୁ ଲଗାୟତ ବର୍ଷା ଲାଗି ହେଉଥିବାର ବନ୍ୟା ଆର୍ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରବାର୍କେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିନୁ ଟଙ୍କା ଯୋଗାଇ ଦିଆଯିବା। ଭୁବନେଶ୍ୱର ଲୋକସେବା ଭବନରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ବରକସ କରବାର୍ ଲାଗି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାତି ହୋଇଥିବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଥି ଏହି ନିଷ୍ପତ୍ତି ନିଆଯାଇଛେ। ପହିଲା କେଫେ ଏଥିଲାଗି 10 ସହରାଞ୍ଚଳକେ ଚିହ୍ନଟ କରାଯାଇଛେ। ଓଡ଼ିଶାର 381 ସୁନାମି ପ୍ରବଣ ଗାଁ ଭିତରୁ 26 ଗାଁକେ IOC ୟୁନେସ୍କୋ ତରଫରୁ ସୁନାମି ପ୍ରସ୍ତୁତ ଗାଁ ଭାବେ ଘୋଷଣା କରାଯାଇଛେ। ଇତାର ସହାୟତା ଉତ୍ତର ପୂର୍ବ ରାଜ୍ୟମାନଙ୍କର ମଡ଼େଲଥି ଓଡ଼ିଶା ନୋଭେଲ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ବିକଶିତ କରାଯିବା ବୋଲିକରି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍।
1: ଇଏ କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10 ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁରର ମାଧ୍ୟମରେ ସେମାନେ ସହରାଞ୍ଚଳର ଡ୍ରେନେଜ୍ ସିଷ୍ଟମ୍ କରିବେ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା କରିବେ। ବର୍ଷା ଯୋଗୁଁ କୌଣସି ସହରରେ ବନ୍ୟା ପ୍ଲାବିତ ହେବ ନାହିଁ।
0: ଦାୟିତ୍ୱ ନିଷ୍ଠାର ସଚ୍ଚୋଟତାତି କାମ କରିକିରି ଲୋକମାନଙ୍କର ପାଖେ ରାଜସ୍ୱ ସେବାକେ ଅଧିକା ସହସ୍ତି ପହଞ୍ଚାବାର ଦିଗେ ସମର୍ପିତ ହୋଇକରି କାମ କରବାର୍କେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଦସ୍ୟମାନଙ୍କ ସାଙ୍ଗେ ଶ୍ରୀ ପୂଜାରୀ ଆଲୋଚନା କରିଥିଲେ। ରାଜସ୍ୱ ପ୍ରଶାସନକେ ବରକସ କରବାର ଦିଗେ ସେମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବାର ଆର୍ ଅଲଗା ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାବାର ଦିଗେ ଆଲୋଚନା କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଦୈତାପତି ସେବକମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାନୀତି କରୁଛନ୍। ଅଣସରର 6 ଦିନେ ଆଜି ମହାପୁରୁମାନଙ୍କର ଶ୍ରୀଅଙ୍ଗଥି ଫୁଲୁରୀ ତେଲ ଲାଗି କରାଯିବା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫରୁ ଖାସ୍ କରି ତିଆରି କରାଯାଇଥିବାର ଫୁଲୁରୀ ତେଲ ଯୋଗାଇ ଦିଆଯିବା। ଘଣାପେଡ଼ା ରାଶି ତେଲଥି ଭିନ୍ ଭିନ୍ ପ୍ରକାରର ଚେରିମୂଲି ଔଷଧୀୟ ଫୁଲ୍ ମିଶାଯାଇକରି ବଛରେ ଆଘନୁ ମାଟି ତଳି ଦିବ୍ୟ ତେଲକେ ତୁପା ଯାଇକରି ରଖାଯାଇସି। ଏ ତେଲ ଲଗାବାର ଉତାରୁ ଚତୁର୍ଦ୍ଧା ମୂର୍ତ୍ତି ଧୀରେ ଧୀରେ ଜର୍ନୁ ସୁସ୍ଥ ହେବେ। ଗଲା କାଲ ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିବାର ବେଳେ ମହାପୁରୁମାନଙ୍କର ଦେହେ ବଛର ଯାକର ଲାଗି ରହିଥିବାର ଚନ୍ଦନ ପାଟ ଡୋରି ଆର୍ ଶ୍ରୀମୁଖ ଥିବାର କପଡ଼ାକେ ବାହାର କରାଯାଇଛି।

ଶ୍ରୀକ୍ଷେତ୍ର ପୁରୀନୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମିଆତି ଉନ୍ନତ ସେବା ଯୋଗାଇ ଦିଆଯିବା ବୋଲିକରି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି ଆର୍ ପରିଚାଳନା ବାବଦେ ହୋଇଥିବାର ସମୀକ୍ଷା ବୈଠକଟି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ ଶ୍ରଦ୍ଧାଳୁ ଆର୍ ଯାତ୍ରୀମାନଙ୍କୁ ସୁସ୍ଥ ଆର୍ ସୁରକ୍ଷିତ ଦର୍ଶନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନଗର ଉନ୍ନୟନ ବିଭାଗ ଗୋଟିଏ ପ୍ରମୁଖ ମାଧ୍ୟମ ହୋଇଥିବାରୁ ରଥଯାତ୍ରା ସମିଆତି ପୁରୀ ସହରର ପରିମଳ ବ୍ୟବସ୍ଥା ପାର୍କିଂ ଆର୍ ଆଲୋକୀକରଣ କାମର ସୁପରିଚାଳନା ଲାଗି କହିଛନ୍। ଭାରତୀୟ ନିର୍ବାଚନ କମିଶନଙ୍କ ତରଫୁ ଗଣମାଧ୍ୟମ ଆର୍ ଯୋଗାଯୋଗ ବାବଦ ଗୋଟିଏ ସମ୍ମିଳନୀ ନୂଆଦିଲ୍ଲୀନୁ ହୋଇଯାଇଛି। ଇ ଅବସରରେ 16 ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳ ସହିତ ଆଇବା ଦିନେ ନିର୍ବାଚନ ହେବାର୍କେ ଥିବା ମିଡିଆ ନୋଡାଲ ଅଫିସରମାନଙ୍କର ଦିନିକିଆ ତାଲିମ ଶିବିର ହୋଇଥିଲା। ଶିବିରଟି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟ ଲୋକ ସଚେତନ କରବାର ଆଉ ଗଣମାଧ୍ୟମ ଜରିଆ ସ୍ୱଚ୍ଛ ସୂଚନା ଦେବାର ଲାଗି ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ଏଥିରେ ଓଡ଼ିଶାନୁ ସୂଚନା ଆର୍ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ 13 ଜିଲ୍ଲା ସୂଚନା ଆର୍ ଲୋକସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ। ଭିନ୍ନକ୍ଷମ ଲୋକର ପ୍ରେରଣାଦାୟକ ସଫଳତାର କଥାକେ ଜାତୀୟ ସ୍ତରଟି ପହଞ୍ଚାବାର ଉଦ୍ଦେଶ୍ୟ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ସାମର୍ଥ୍ୟ 2026 ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆୟୋଜନ କରାଯାଉଥିବା ଚଳିତ ବର୍ଷର ଉତ୍ସବର ବିଷୟ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସଫଳତାର କାହାଣୀ। କ୍ଷୁଦ୍ର ଚଳଚ୍ଚିତ୍ରର ସମୟ ସବୁନୁ ଅଏତକା 5 ରହିବା। ଆଗ୍ରହୀ ପ୍ରଯୋଜକ ଆର୍ ନିର୍ଦ୍ଦେଶକମାନେ ଅଏତକା ସୂଚନା www.shortfilmodisha.in ଥି ପାଇପାରବେ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜ୍ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଏହି ଦିବସ ଭାବେ ପାଳନ କରାଯାଏସି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ଗୋଟିଏ ଶାନ୍ତିପୂର୍ଣ୍ଣ ପୃଥିବୀର ଲାଗି ସମବାୟ। ଏହି ଅବସରରେ ସାରା ପୃଥିବୀନୁ ଭିନ୍ ଭିନ୍ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଉତ୍ତର ଓଡ଼ିଶା ସମୁଦ୍ର ଖଣି ଇଲାକାର ଲଘୁଚାପ କ୍ଷେତ୍ର ଏତକା ଘନୀଭୂତ ହେବାର୍କେ ଲାଗିଛେ। ଲଘୁଚାପର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାରୁ ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ଲାଗି ରହିଛି। ଏବେ 24 ଭିତରେ ସମ୍ବଲପୁର ସୁବର୍ଣ୍ଣପୁର ବୌଦ୍ଧ ଅନୁଗୁଳ ଆର୍ କନ୍ଧମାଳନୁ ଜବରନୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଛନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମର ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆମର ଏହି ସୂଚନା ପରେ ପରେ ସକାଳ 7:05 ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ ଏବଂ ସକାଳ 7:15 ଓଡ଼ିଆରେ ସମ୍ବାଦ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ ଏକ ଲଘୁ ଆଲୋଚନା, ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ, ଆଲୋଚିକା ଜ୍ୟୋତ୍ସ୍ନାରାଣୀ ସାହୁ। ପରେ ପରେ ରହିଛି କାର୍ଯ୍ୟକ୍ରମ ବିକଶିତ ସେହର, ଆଜି ଏଥିରେ ରହିଛି ସହରର ବିକାଶ କ୍ଷେତ୍ରରେ ସ୍ୱଚ୍ଛତା ଓ ପରିମଳ ଯୋଜନା ସମ୍ପର୍କରେ ସାମାଜିକ କର୍ମୀ ମନ୍ଦାକିନୀ ପଟ୍ଟନାୟକଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। 8:30 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବାଦେବୀ, ଗବେଷକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ପ୍ରଚାର କରିବୁ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ସାଦ୍ରି ଗୀତ ପରିବେଷଣ କରିଛନ୍ତି ବିନୀତା ଲାକ୍ରା ଓ ସାଥୀ। ପୂର୍ବାହ୍ନ 9:00 ଅପରାହ୍ନ 4:00 ପର୍ଯ୍ୟନ୍ତ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ପ୍ରଚାର କରିବୁ ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହେଲୋ ରାଉରକେଲା। ଅପରାହ୍ନ 4:30 ଶୁଣିପାରିବେ କାର୍ଯ୍ୟକ୍ରମ ଆଜି ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ। 5:00 ରହିଛି କ୍ଷୁଦ୍ର ଲଘୁ ଆଲୋଚନା, ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ, ଆଲୋଚିକା ଜ୍ୟୋତ୍ସ୍ନାରାଣୀ ସାହୁ। ପରେ ପରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 444 ଭାଗ ଶୁଣିପାରିବେ। 7:25 ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ କନ୍ଧମାଳ ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ବନାନୀ କାର୍ଯ୍ୟକ୍ରମ, 8:00 ସିନେ ସଙ୍ଗୀତ, 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ ଏବଂ 10:30 ଲୋକଗୀତ କାର୍ଯ୍ୟକ୍ରମରେ ଆଜି ରହିଛି କୃଷ୍ଣଗୁରୁ ଭଜନ, ପରିବେଷଣ କରିଛନ୍ତି ହଟକିଶୋର ସାହୁ ଏବଂ ସାଥୀ। ଶ୍ରୋତାବନ୍ଧୁ, ଏଥିଲା ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ରାଉରକେଲା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଆକାଶବାଣୀ ରାଉରକେଲା। ଶ୍ରୋତା ବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10 ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10 ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା

0: ହେବ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି ଦୁଇଟି ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପୋଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା ଦୁଇ ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ ଦୁଇଟିକୁ ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ, ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ICU ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ, ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଇଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା। ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ୍କ ଅକାମୀର ଡାଇଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଇଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ୍କ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଇଲିସିସ୍ରୁ ବଞ୍ଚାଇ ଦେଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଇଲିସିସ୍ ଏବଂ ବୃକ୍କ ପ୍ରତିରୋପଣ, ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା କିମ୍ବା ଗୋଡ଼ ହାତ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା, ତୁରନ୍ତ ଯାଇ ସେ ନିକଟସ୍ଥ ମେଡ଼ିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର। ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି ହୁଏତ ଆମେ ବୃକ୍କ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦ କର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର. $1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍. ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି. ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ. 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ. ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ. ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ. ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ. ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି. ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ. ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି. ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ. ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି. ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ୍ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ୍ ବ୍ୟବସ୍ଥାର ଶିଳାନ୍ୟାସ କରିବେ. ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି. ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ. 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି. ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭି ଉପସ୍ଥିତ ରହିବେ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି. ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି, ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି, ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ

ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନରୁ 530 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ନଟିଂହାମ୍ରେ ତୃତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ 2 ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ 3 ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ

0: ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍ ଏବଂ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ସମ୍ବାଦ ଶେଷ ହେଲା
1: ଶ୍ରୋତାବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ରାଉରକେଲା ଓନ୍ସିର 2.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ ବର୍ତ୍ତମାନ ଶୁଣନ୍ତୁ ଏକ ଲଘୁ ଆଲୋଚନା ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ ଆଲୋଚିକା ଜ୍ୟୋତ୍ସ୍ନାରାଣୀ ସାହୁ
2: ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି ଏବଂ ଭବିଷ୍ୟତର ଆଶା ସେମାନଙ୍କର ଶକ୍ତି ସୃଜନଶୀଳତା ଏବଂ ଆଗ୍ରହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ଇତିହାସ କୁହେ ଯେଉଁ ଯୁବକମାନେ ନିଜଠାରୁ ଅଧିକ ଚିନ୍ତା କରିବାକୁ ସାହସ କରିଥିଲେ ସେମାନେ ଅନେକ ସାମାଜିକ ଆନ୍ଦୋଳନ ବୈଜ୍ଞାନିକ ଆବିଷ୍କାର ଏବଂ ସମାଜ ବିକାଶ କାର୍ଯ୍ୟରେ ନେତୃତ୍ୱ ନେଇଛନ୍ତି ତଥାପି ଯୁବପିଢ଼ି ପରିବର୍ତ୍ତନର ପ୍ରତିନିଧି ହେବା ପାଇଁ ସେମାନଙ୍କୁ ସ୍ପଷ୍ଟ ନେତୃତ୍ୱ ଓ ପଥ ଆବଶ୍ୟକ ଯାହା ସେମାନଙ୍କୁ ଦକ୍ଷତା ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକାଶ କରିବାରେ ସାହାଯ୍ୟ କରେ ନେତୃତ୍ୱ କେବଳ କର୍ତ୍ତାର ପଦବୀ ହାସଲ କରିବା ବିଷୟରେ ନୁହେଁ ପ୍ରକୃତ ନେତୃତ୍ୱର ଅର୍ଥ ହେଉଛି ଅନ୍ୟମାନଙ୍କର ସେବା କରିବା ସମସ୍ୟା ସମାଧାନ କରିବା ଲୋକଙ୍କୁ ପ୍ରେରଣା ଦେବା ଏବଂ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ଆଜିର ବିଶ୍ୱରେ ଯେଉଁଠାରେ ସମାଜ ଦାରିଦ୍ର୍ୟ ବେକାରୀ ଭୁଲ ସୂଚନା ସାମାଜିକ ବିଭାଜନ ଏବଂ ପରିବେଶଗତ ଚିନ୍ତା ଭଳି ସମସ୍ୟାର ସମ୍ମୁଖୀନ ହେଉଛି ସେଠାରେ ଯୁବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଇସଲାମ ଦାୟିତ୍ୱପୂର୍ଣ୍ଣ ନେତୃତ୍ୱର ବିକାଶକୁ ଦୃଢ଼ ଭାବରେ ଉତ୍ସାହିତ କରେ ଏବଂ ସମାଜକୁ ଅବଦାନ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରେ ପ୍ରତ୍ୟେକ ପିଢ଼ି କିଛି ଆହ୍ୱାନ ଏବଂ ସୁଯୋଗ ଉତ୍ତରାଧିକାରୀ ଭାବରେ ପାଇଥାନ୍ତି ଆଜିର ଯୁବପିଢ଼ିର ଦାୟିତ୍ୱ କେବଳ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତି ହେବା ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବାରେ ସାହାଯ୍ୟ କରିବା ନେତୃତ୍ୱ ଭୂମିକା ଯୁବକମାନଙ୍କୁ ସମାଜ ସେବା ଶିକ୍ଷା ସାମାଜିକ କଲ୍ୟାଣ ଉଦ୍ୟୋଗ ଏବଂ ସାମାଜିକ ସହଭାଗିତାରେ ଅଂଶଗ୍ରହଣ କରିବାରେ ସୁଯୋଗ ପ୍ରଦାନ କରେ ଯେତେବେଳେ ଯୁବପିଢ଼ିଙ୍କୁ କମ୍ ବୟସରେ ଦାୟିତ୍ୱ ନେବାକୁ ଉତ୍ସାହିତ କରାଯାଏ ସେମାନେ ନିଷ୍ପତ୍ତି ଗ୍ରହଣ ଦଳଗତ କାର୍ଯ୍ୟ ଯୋଗାଯୋଗ ଏବଂ ଦାୟିତ୍ୱବୋଧ ଭଳି ଗୁରୁତ୍ୱପୂର୍ଣ୍ଣ ଗୁଣଗୁଡ଼ିକ ଶିଖନ୍ତି ଏହି ଗୁଣଗୁଡ଼ିକ ସେମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାରେ ସାହାଯ୍ୟ କରେ ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟରେ ସକାରାତ୍ମକ ଅବଦାନ ଦେଇପାରିବେ ଇସଲାମ ନେତୃତ୍ୱକୁ ଏକ ବିଶ୍ୱାସ ବୋଲି ବିବେଚନା କରେ ନେତାମାନେ ସଚ୍ଚୋଟତା ନ୍ୟାୟ ଏବଂ କରୁଣା ସହିତ ଲୋକଙ୍କ ସେବା କରିବାକୁ ଆଶା କରାଯାଏ କୁରାନ ଏହି ଶିକ୍ଷା ଦିଏ ଯେ ନେତୃତ୍ୱ ଦାୟିତ୍ୱ ବହନ କରେ ଏହା ବ୍ୟକ୍ତିଗତ ଲାଭ କିମ୍ବା ସ୍ଥିତି ବିଷୟରେ ନୁହେଁ ବରଂ ନ୍ୟାୟ ଏବଂ ସଚ୍ଚୋଟତାର ସହିତ କର୍ତ୍ତବ୍ୟ ପାଳନ କରିବାର ବିଷୟରେ ନେତୃତ୍ୱ ପ୍ରତ୍ୟେକ ସ୍ତରରେ ରହିଛି ଜଣେ ଶିକ୍ଷକ ଛାତ୍ରମାନଙ୍କୁ ନେତୃତ୍ୱ ଦିଅନ୍ତି ପିତାମାତା ପରିବାରକୁ ନେତୃତ୍ୱ ଦିଅନ୍ତି ସମ୍ପ୍ରଦାୟ ସ୍ୱେଚ୍ଛାସେବକମାନଙ୍କ ପ୍ରକଳ୍ପଗୁଡ଼ିକୁ ନେତୃତ୍ୱ ଦିଅନ୍ତି ଏବଂ ଯୁବକମାନେ ସେମାନଙ୍କ ପଡ଼ୋଶୀ ଏବଂ ଅନୁଷ୍ଠାନ ମଧ୍ୟରେ ସକାରାତ୍ମକ ପଦକ୍ଷେପ ନେଇଥାନ୍ତି ପୈଗମ୍ବର ମହମ୍ମଦ ବୟସ ନିର୍ବିଶେଷରେ ପ୍ରତିଭା ଏବଂ ଚରିତ୍ରକୁ ଚିହ୍ନିଥିଲେ ଯେମିତିକି ଉସାମା ଇବନ୍ ଜାୟଦଙ୍କୁ ବହୁତ ଛୋଟ ଅବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭିଯାନର ନେତୃତ୍ୱ ନେବା ପାଇଁ ନିଯୁକ୍ତି କରାଯାଇଥିଲା ଅନେକ ବୟସ୍କ ଏବଂ ଅଭିଜ୍ଞ ସାଥୀ ତାଙ୍କ ସେନାର ଅଂଶ ଥିଲେ ତଥାପି ପୈଗମ୍ବର ତାଙ୍କ ଦକ୍ଷତା ଏବଂ ଚରିତ୍ର ଯୋଗୁଁ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦେଇଥିଲେ ସେହିପରି ଅଲି ଇବନ୍ ଆବି ତାଲିବ୍ ଯୁବକ ଅବସ୍ଥାରେ ଇସଲାମ ଗ୍ରହଣ କରିଥିଲେ ଏବଂ ମୁସଲିମ ସମ୍ପ୍ରଦାୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାଙ୍କର ସାହସ ଜ୍ଞାନ ଏବଂ ପ୍ରତିବଦ୍ଧତା ଦର୍ଶାଏ କିପରି ଯୁବକମାନେ ସମାଜର ସ୍ତମ୍ଭ ହୋଇପାରିବେ ଏହି ଉଦାହରଣଗୁଡ଼ିକ ଦର୍ଶାଏ ଯେ ଇସଲାମ ଯୁବ ଅଂଶଗ୍ରହଣକୁ ଉତ୍ସାହିତ କରେ ଏବଂ ଦକ୍ଷତା ସମର୍ପଣ ଏବଂ ନୈତିକ ଚରିତ୍ରକୁ ମୂଲ୍ୟ ଦିଏ ଯୁବକମାନଙ୍କ ପାଇଁ ନେତୃତ୍ୱ ପଥ ନିର୍ମାଣ କରିବା ପାଇଁ ପରିବାର

0: ବିକାଶ। ନେତୃତ୍ୱ ପାଇଁ ଜ୍ଞାନ ଆବଶ୍ୟକ। ଯୁବପିଢ଼ିଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ, ସାଧାରଣ ପ୍ରଶାସନ, ସାମାଜିକ କାର୍ଯ୍ୟ ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷଜ୍ଞତା ବିକାଶ କରିବାକୁ ଉତ୍ସାହିତ କରାଯିବା ଉଚିତ। ଇସଲାମ ଜ୍ଞାନ ଅନ୍ୱେଷଣ ଉପରେ ବହୁତ ଗୁରୁତ୍ୱ ଦିଏ। ଜ୍ଞାନ ଯୁବପିଢ଼ିଙ୍କୁ ସମସ୍ୟା ଚିହ୍ନଟ କରିବାକୁ ଏବଂ ସମାଜ ପାଇଁ ବ୍ୟବହାରିକ ସମାଧାନ ବିକଶିତ କରିବାକୁ ସଶକ୍ତ କରେ। ଆଧୁନିକ ସମାଜ ପ୍ରାୟତଃ ନେତୃତ୍ୱକୁ ଖ୍ୟାତି କିମ୍ବା କର୍ତ୍ତୃପକ୍ଷ ସହିତ ଜଡ଼ିତ କରିଥାଏ, ତଥାପି ଇସଲାମ ସେବକ ନେତୃତ୍ୱକୁ ପ୍ରୋତ୍ସାହିତ କରେ। ପୈଗମ୍ବର ମହମ୍ମଦ ତାଙ୍କ ଜୀବନ ଲୋକଙ୍କୁ ସାହାଯ୍ୟ କରିବାରେ, ଗରିବଙ୍କୁ ସମର୍ଥନ କରିବାରେ, ବିବାଦ ସମାଧାନ କରିବାରେ ଏବଂ ସମ୍ପ୍ରଦାୟ ମଧ୍ୟରେ ଏକତା ଗଠନ କରିବାରେ ବିତାଇଥିଲେ। ଭବିଷ୍ୟତରେ ଯୁବନେତାମାନେ ଏହି ମଡେଲକୁ ଅନୁକରଣ କରି ଅବହେଳିତ ପିଲାମାନଙ୍କ ପାଇଁ ଶିକ୍ଷାଗତ କାର୍ଯ୍ୟକ୍ରମକୁ ସମର୍ଥନ କରି ସ୍ୱଚ୍ଛତା ପରିବେଶ ଅଭିଯାନ ଆୟୋଜନ କରି ଅନ୍ତର୍ଧର୍ମ ଆଲୋଚନା ଏବଂ ସାମାଜିକ ସମନ୍ୱୟକୁ ପ୍ରୋତ୍ସାହିତ କରି ସମାଜର ବୟସ୍କ କିମ୍ବା ଦୁର୍ବଳ ସଦସ୍ୟମାନଙ୍କୁ ସହାୟତା କରି ସାକ୍ଷରତା ଏବଂ ଡିଜିଟାଲ ସଚେତନତାକୁ ଉତ୍ସାହିତ କରି ସମାଜର ପରିବର୍ତ୍ତନ ଆଣିପାରିବ। ଏହି କାର୍ଯ୍ୟକଳାପଗୁଡ଼ିକ ଛୋଟ ମନେ ହୁଏ, କିନ୍ତୁ ଏହା ଅର୍ଥପୂର୍ଣ୍ଣ ପରିବର୍ତ୍ତନ ସୃଷ୍ଟି କରିବା ସହିତ ସମ୍ପ୍ରଦାୟକୁ ମଜବୁତ କରେ। ଆଜିର ଯୁବପିଢ଼ି ଭୁଲ ସୂଚନା, ପଦାର୍ଥ ଅପବ୍ୟବହାର ଏବଂ ବଢ଼ୁଥିବା ସାମାଜିକ ଧ୍ରୁବୀକରଣ ସମେତ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିଷ୍କ୍ରିୟ ପର୍ଯ୍ୟବେକ୍ଷକ ହେବା ପରିବର୍ତ୍ତେ ଯୁବପିଢ଼ି ସମାଧାନର ଅଂଶ ହୋଇପାରିବେ। ସାମାଜିକ ଗଣମାଧ୍ୟମକୁ ଦାୟିତ୍ୱର ସହ ବ୍ୟବହାର କରି ଯୁବପିଢ଼ି ସଚେତନତା ପ୍ରସାର କରିପାରିବେ, ସକାରାତ୍ମକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିପାରିବେ ଏବଂ କ୍ଷତିକାରକ କାହାଣୀକୁ ପ୍ରତିହତ କରିପାରିବେ। ସେମାନେ ଆଲୋଚନା, ପରାମର୍ଶ କାର୍ଯ୍ୟକ୍ରମ ଏବଂ ସମ୍ପ୍ରଦାୟ ପଦକ୍ଷେପ ଆୟୋଜନ କରିପାରିବେ, ଯାହା ଏକତା ଏବଂ ବୁଝାମଣାକୁ ଉତ୍ସାହିତ କରେ। କୁରାନ ସମାଜରେ ସକାରାତ୍ମକ ଅବଦାନ ରଖିବାକୁ ଇସଲାମର ଅନୁଗାମୀମାନଙ୍କୁ ଉତ୍ସାହିତ କରେ। ଏହା ସକ୍ରିୟ ସମ୍ପ୍ରଦାୟ ସମ୍ପର୍କ ଏବଂ ନୈତିକ ନେତୃତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇଥାଏ। ନେତୃତ୍ୱ ଦକ୍ଷତା ସହିତ ଭଲ ଚରିତ୍ର ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସଚ୍ଚୋଟତା, ଧୈର୍ଯ୍ୟ, ନମ୍ରତା ଏବଂ ଦାୟିତ୍ୱ ପ୍ରଭାବଶାଳୀ ନେତୃତ୍ୱର ମୂଳଦୁଆ ଗଠନ କରନ୍ତି। ପୈଗମ୍ବର ମହମ୍ମଦଙ୍କ ବିଶ୍ୱସନୀୟତା ଏବଂ ସାଧୁତା ଲୋକଙ୍କ ସମ୍ମାନ ଏବଂ ବିଶ୍ୱାସ ଅର୍ଜନ କରିଥିଲା। ଏହି ଗୁଣଗୁଡ଼ିକୁ ପାଳନ କରୁଥିବା ଯୁବକମାନେ ସମାଜକୁ ବିଭାଜିତ କରିବା ପରିବର୍ତ୍ତେ ଏକତା ଡୋରିରେ ବାନ୍ଧି ରଖନ୍ତି। ନେତାମାନେ ନୀତି ଏବଂ କରୁଣା ଦ୍ୱାରା ପରିଚାଳିତ ହେଲେ ସମ୍ପ୍ରଦାୟଗୁଡ଼ିକ ଲାଭାନ୍ୱିତ ହୁଅନ୍ତି। ଯେକୌଣସି ସମାଜ ବିଷୟରେ ଭବିଷ୍ୟତ ଏହାର ପୂର୍ବ ନେତାଙ୍କ ଗୁଣବତ୍ତା ଉପରେ ନିର୍ଭର କରେ। ଯୁବପିଢ଼ି ପାଇଁ ନେତୃତ୍ୱ ପଥ ନିର୍ମାଣ କରିବା କେବଳ ଭବିଷ୍ୟତର ରାଜନେତା କିମ୍ବା ପ୍ରଶାସକମାନଙ୍କୁ ପ୍ରସ୍ତୁତ କରିବା ବିଷୟରେ ନୁହେଁ, ଏହା ମଧ୍ୟ ଜ୍ଞାନ ଏବଂ କରୁଣା ସହିତ ସେମାନଙ୍କ ସମ୍ପ୍ରଦାୟର ସେବା କରିପାରିବେ ବୋଲି ଦାୟିତ୍ୱବାନ ବ୍ୟକ୍ତିମାନଙ୍କୁ ପୋଷଣ କରିବା ବିଷୟରେ ଉଦ୍ଦିଷ୍ଟ।
1: ଶୁଣିଲେ ଲଘୁ ଆଲୋଚନା, ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ। ଆଲୋଚିକା ଥିଲେ ଜ୍ୟୋତ୍ସ୍ନାରାଣୀ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
2: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବାକୁ ଚାହୁଁଛନ୍ତି କି ଗଛ ଥାଏ ତୁ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ା ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାରା ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ

କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଶ୍ରୋତା ବନ୍ଧୁ, ଗାଁ ପରିମଳ ଧୋବା ତୁଠରୁ କଥାଟି କହିବାର ଅର୍ଥ ହେଲା, ଯଦି ଆମେ ଆମ ଚତୁଃପାର୍ଶ୍ୱର ପରିବେଶକୁ ସଫାସୁତୁରା ନ ରଖିବା ତାହେଲେ ଅନେକ ବୀମାରୀକୁ ସ୍ୱାଗତ କରିଲା ପରି କଥାଟିଏ ହେବ। କାରଣ ସ୍ୱଚ୍ଛତା ବା ପରିମଳ ବର୍ତ୍ତମାନ ସମୟରେ ଏକ ମୁଖ୍ୟ ବିଷୟବସ୍ତୁ। ଅନେକ କାର୍ଯ୍ୟାଳୟ, ଅନୁଷ୍ଠାନ, ଗୃହ, କଳକାରଖାନା ତଥା ଡାକ୍ତରଖାନା, ମନ୍ଦିର, ବଜାରରୁ ପ୍ରତ୍ୟେକ ଦିନ ଯେଉଁ ପରିମାଣରେ ନିର୍ଗତ ବର୍ଜ୍ୟବସ୍ତୁ ବା ଅଳିଆ ଆବର୍ଜନା ପରିବେଶକୁ ପ୍ରଦୂଷିତ କରୁଛି, ଏମିତି ଏକ ସମୟ ଆସିବ ଏହି ପ୍ରଦୂଷିତ ପରିବେଶ ପାଇଁ ପୃଥିବୀ ହେବ ବିପଦାଭିମୁଖୀ। ତେଣୁ ବେଳ ଥାଉ ଥାଉ ଆମେ ଏହା ପ୍ରତି ସଚେତନତା ହେବା ଆବଶ୍ୟକ। ଏବଂ ଏହି ସଚେତନତା ଉଦ୍ଦେଶ୍ୟରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱଚ୍ଛତା ଦିଗକୁ ଧ୍ୟାନ କେନ୍ଦ୍ରୀୟ କରିଛନ୍ତି, ଯେମିତିକି ସ୍ୱଚ୍ଛତା ଅଭିଯାନ, ସ୍ୱଚ୍ଛତା ସେନାନୀ, ପରିମଳ ଯୋଜନା, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ଏହିପରି ଅନେକ ଯୋଜନା ପ୍ରଣୟନ କରିଛନ୍ତି, ଯାହାକି ସମସ୍ତ ବିକଶିତ ସହରମାନଙ୍କରେ ଏହି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଯୋଜନାମାନଙ୍କ ମଧ୍ୟରୁ ସ୍ୱଚ୍ଛତା ଓ ପରିମଳ ଯୋଜନା ଅନ୍ୟତମ। ଏହା ବିଭିନ୍ନ ସହରରେ କିପରି କାର୍ଯ୍ୟକାରୀ କରାଯାଇଛି ବା ଏହି ଯୋଜନା ମାଧ୍ୟମରେ ଆମେ କିପରି ଆହୁରି ପରିବେଶ ପ୍ରତି ସଚେତନ ହୋଇପାରିଛନ୍ତି, ଆସନ୍ତୁ ଜାଣିବା ଆଜିର ଆମର କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀମତୀ ମନ୍ଦାକିନୀ ପଟ୍ଟନାୟକଙ୍କ ଠାରୁ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

ଭାରତକୁ ଏକ ସ୍ୱଚ୍ଛ ଦେଶ କରିବା ନିମନ୍ତେ ସ୍ୱଚ୍ଛ ଭାରତ ଅଭିଯାନ ପୂର୍ବରୁ ମଧ୍ୟ ଅନେକ ସରକାରୀ ବେସରକାରୀ କାର୍ଯ୍ୟାନୁଷ୍ଠାନ ଅନେକ ପଦକ୍ଷେପ ଉଠାଇଥିଲେ, କିନ୍ତୁ ପରିମଳ ଯୋଜନା ପ୍ରତିଟି ଘରେ ଶୌଚାଳୟର ସ୍ଥାପନ କରିବା, ସ୍କୁଲ କଲେଜ ଇତ୍ୟାଦିରେ ଝିଅମାନଙ୍କ ପାଇଁ ନୂତନ ଶୌଚାଳୟର ଗଠନ କରିବା, ଗଙ୍ଗା ଯମୁନା ଗୋଦାବରୀ ଆଦି ବଡ଼ ବଡ଼ ନଈମାନଙ୍କୁ ଅଳିଆ ଆବର୍ଜନରୁ ମୁକ୍ତ କରିବା ଇତ୍ୟାଦି, କିନ୍ତୁ ଏହି ଯୋଜନାଗୁଡ଼ିକ ଅର୍ଥ ଓ ଭଲ କାର୍ଯ୍ୟନୀତିର ଅଭାବ ଯୋଗୁଁ ପୂର୍ଣ୍ଣତଃ ସଫଳ ହୋଇପାରିଲା ନାହିଁ। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛତା ପ୍ରତି ସଚେତନତା ରହିଥିବା ଫଳେ ଏହି ଅଭିଯାନ ଦିନକୁ ଦିନ ଅଗ୍ରଗତି ସହିତ ଆମ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଲାଗିଛି। ଏହି ଯୋଜନା ସହିତ ପ୍ରତିଟି ଭାରତୀୟ ନିଜର ଦେଶର ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ୁଛି। ନୂଆ ନୂଆ ବେସରକାରୀ କାର୍ଯ୍ୟାନୁଷ୍ଠାନ ଗଠନ ହୋଇଛି ଯେଉଁମାନଙ୍କର ଆମ ଦେଶକୁ ସ୍ୱଚ୍ଛ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ହାତ ରହିଛି। ଉଦାହରଣ ସ୍ୱରୂପ ମିଶନ ସଣ୍ଡେ, ସ୍ୱଚ୍ଛତା ସେନାନୀ କାର୍ଯ୍ୟାନୁଷ୍ଠାନ ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ସମର୍ଥନ କରୁଛନ୍ତି ଏବଂ ତାକୁ ସଫଳ କରିବାରେ ନିଜର ଅବଦାନ ଦେଉଛନ୍ତି। ଅନେକ ବିଦ୍ୟାଳୟ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ରାଲି, ଗପ ଏବଂ ଛୋଟ ଛୋଟ ନାଟକ କରି ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ଉପରେ ସଚେତନତା ବଢ଼ାଇ ଚାଲିଛନ୍ତି ଆଉ ଏହାର ପ୍ରଭାବ ଅନେକ ପରିମାଣରେ ଏବେ ପଡ଼ୁଛି ଏବଂ ପଡ଼ିବ ମଧ୍ୟ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତି ସହର ଏବଂ ଗାଁ ଗହଳିରେ ଭଲ ପରିମଳ ଯୋଜନାର ସ୍ଥାପନା। ଆମ ଦେଶରେ ପରିମଳ ଯୋଜନାର ମୂଳଦୁଆ ସୁଦୃଢ଼ ନଥିବାରୁ ସମ୍ପୂର୍ଣ୍ଣ ଦେଶ ପ୍ରଦୂଷଣର ଶିକାର ହୋଇଚାଲିଛି। ଏହି ପ୍ରଦୂଷଣ ଯୋଗୁଁ ଅନେକ ଜୀବଜନ୍ତୁ ଲୁପ୍ତ ପାଇଯାଇଛନ୍ତି, ପରିବେଶର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି ଆଉ ଲୋକ ଅନେକ ପ୍ରକାର ରୋଗ ଯନ୍ତ୍ରଣାଗ୍ରସ୍ତ ହେଉଛନ୍ତି ଏବଂ ଏହିପରି ଅନେକ ପ୍ରକାର ଅସୁବିଧା ଦେଖିବାକୁ ପାଉଛୁ। କିନ୍ତୁ ଆମେ ଏହିସବୁକୁ ଦେଖି ମଧ୍ୟ ନ ଦେଖିଲା ପରି ଆରାମରେ ବସି ରହିଛୁ, ଯେଉଁଥିପାଇଁ ଆମର ବାପୁଙ୍କର ସ୍ୱପ୍ନ ମଧ୍ୟ ସାକାର ହୋଇପାରୁନି। ସେ କହିଛନ୍ତି ଯଦି ତମେ କିଛି ବଦଳାଇବାକୁ ଚାହୁଁଛ ତାହେଲେ ପ୍ରଥମେ ନିଜେ ବଦଳାଅ, ନିଜକୁ ବଦଳାଇଲେ ଦେଶର ସବୁ ପରିବର୍ତ୍ତନ ହେବ। ପରିବର୍ତ୍ତନ ଆମଠାରୁ ଆରମ୍ଭ ହେବା ଦରକାର। ଏହା ଆମ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ଅମୃତବାଣୀ ଥିଲା। ଏହି ଅମୃତବାଣୀକୁ ସାକାର କରିବା ପାଇଁ ଆମର ଶ୍ରୀଯୁକ୍ତ ମାନ୍ୟବର ପ୍ରଧାନମନ୍ତ୍ରୀ ବହୁତ ପରିମାଣରେ ଚେଷ୍ଟା ଚଲାଇଛନ୍ତି। ତାଙ୍କର ଏହି ବାଣୀଠାରୁ ପ୍ରେରଣା ପାଇ ଆମର ନରେନ୍ଦ୍ର ମୋଦି 2014 ବାପୁଙ୍କର ଜନ୍ମଦିବସ ଅବସରରେ ଅକ୍ଟୋବର 2 ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନ ରାଷ୍ଟ୍ରୀୟ ସ୍ତରରେ ଆରମ୍ଭ କରିଥିଲେ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାପୁଙ୍କର ଭାରତକୁ ସ୍ୱଚ୍ଛ ରାଷ୍ଟ୍ର ଭାବେ ଗଢ଼ିବାର ବାପୁଙ୍କର ସ୍ୱପ୍ନକୁ ସାକାର କରିବ ବୋଲି ଚେଷ୍ଟା କରୁଛନ୍ତି। ଆଉ ଆମେ ସମସ୍ତେ ମଧ୍ୟ ତାଙ୍କ ସାଙ୍ଗରେ ସାମିଲ ହୋଇ ଯଦି ବଢ଼ାଇ ପାରିବା ତାହେଲେ ସମସ୍ତେ ଆମେ ହସି ଉଠିବା ଆଉ ରୋଗମୁକ୍ତ ହୋଇ ସଂସାରରୁ ଖୁସିରେ ଚଲାଇ ପାରିବା। ଏହିସବୁ ଅସୁବିଧାର ସର୍ବପ୍ରଥମ ନିବାରଣ ହେଉଛି ପରିମଳ ଯୋଜନା। ପରିମଳ ଯୋଜନା ଅନେକ ପ୍ରକାରର ଅଟେ। ଏହା ଅଳିଆ ଆବର୍ଜନାର ସଠିକ୍ ଭାବରେ ନିୟନ୍ତ୍ରଣ ଉପଚାର କରିବା ଉପରେ ମୁଖ୍ୟତଃ ନିର୍ଭର କରେ। ଅଳିଆ ଆବର୍ଜନାର ସର୍ବବୃହତ୍ତମ ଅଂଶ ଆମ ଘର, ଆମ ପରିବେଶ, ଆମ ଘର, ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା, ରେଲୱେ ଷ୍ଟେସନ, କାରଖାନା ସବୁ କ୍ଷେତ୍ରରେ ଏସବୁର ଭୂମିକା ରହିଛି। ଏହି ଉପରୋକ୍ତ ସ୍ଥାନ ଗୁଡ଼ିକରୁ 3 ପ୍ରକାର ଆବର୍ଜନା ସଂଗୃହୀତ ହୁଏ, ଯଥା ଓଦା ଆବର୍ଜନା, ସୁଖା ଆବର୍ଜନା ଆଉ ଗୋଟେ ହେଉଛି ଅସ୍ୱୀକାର ଆବର୍ଜନା। ଏହି 3 ପ୍ରକାର ଆବର୍ଜନାକୁ ସୁରୁଖୁରୁରେ ଉପଚାର ନିମନ୍ତେ ସରକାର ଅନେକ ପ୍ରକାରର ଉପାୟମାନ ବାହାର କରିଛନ୍ତି, ପ୍ରତି ସାଧାରଣ ବ୍ୟକ୍ତିଙ୍କୁ ଜ୍ଞାନ ଦେବାରେ ଲାଗିଛନ୍ତି ଆଉ ସେ ସଚେତନତା ଆମେ ଷ୍ଟୋରି ମାଧ୍ୟମରେ କହୁଛେ, ନଚେତ ଆଡଭର୍ଟାଇଜ୍ ମାଧ୍ୟମରେ କହୁଛେ, ଛୋଟ ଛୋଟ ପିଲାମାନଙ୍କ ମାଧ୍ୟମରେ ନାଟକ ଆକାରରେ ବି କୁହାଯାଉଛି। ଏହି ଯୋଜନାକୁ ସଫଳ କରିବା ନିମନ୍ତେ ଆମକୁ ଆମର ପ୍ରତିଦିନର କାର୍ଯ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏହି ସାମାନ୍ୟ ପରିବର୍ତ୍ତନ ଦ୍ୱାରା ଆମ ଦେଶର ସୌନ୍ଦର୍ଯ୍ୟ ଆହୁରି ବଢ଼ିପାରିବ। ଆମ ସମସ୍ତଙ୍କର ଘରେ ପ୍ରତିଦିନ ବହୁମାତ୍ରାରେ ଓଦା ଆବର୍ଜନା ଅର୍ଥାତ୍ ପରିବା ଚୋପା, ଗଛରୁ ପଡ଼ିଥିବା ପତ୍ର ଆଦି ସଂଗୃହୀତ ହୁଏ। ସେଥିମଧ୍ୟରୁ ଯେଉଁ ପରିବା ଚୋପା ଥାଏ ତାକୁ ଆମେ ଅନ୍ୟ ସାମାନ୍ୟ ଆବର୍ଜନା ସହିତ ମିଶାଇ ଦେଉ। ଏହାର ଆମ ବାତାବରଣ ପ୍ରତି ଯେଉଁ ପ୍ରକାର ପ୍ରଭାବ ପକାଉଛି ସେ ଯେଉଁ ଉପକାରିତା ରହିଛି ତାର କ୍ଷୀର୍ଣ୍ଣ ହୋଇଯାଏ ଏବଂ ଗଛରୁ ପଡ଼ିଥିବା ପତ୍ରକୁ ଆମେ ଜଳାଇ ଦେଉ, ଯେଉଁଥିରୁ ଅମ୍ଳଜାନ ଅଶୁଦ୍ଧ

ଧୂଆଁ ବାହାରେ ଏବଂ ଆମ ପରିବେଶକୁ ନଷ୍ଟ କରିଦେବେ, ବାତାବରଣ ପ୍ରଦୂଷିତ ହୁଏ। ଏହିସବୁ ଆବର୍ଜନା ଆମ ରୋଷେଇ ଘର ଓ ବଗିଚାରୁ ବାହାରେ, ଯାହା ମୁଖ୍ୟତଃ ଆମ ଘରର ମହିଳାମାନଙ୍କର କାମ ସହିତ ଜଡ଼ିତ, ତେଣୁ ଏହାର ଉପଚାରରେ ମହିଳାମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଏବେ ପ୍ରଶ୍ନ ଉଠୁଛି, ଏହି ଓଦା ଆବର୍ଜନାର ଉପଚାର ବାତାବରଣକୁ ହାନି ନ ପହଞ୍ଚାଇବାର କିପରି ଆମେ ସମସ୍ତେ ନିଜ ସୁବିଧାରେ କରିପାରିବା। ସର୍ବପ୍ରଥମେ ଆମକୁ ଓଦା ଆବର୍ଜନା ପାଇଁ ଏକ ଅଲଗା ଅଳିଆ ପେଟି କରିବାକୁ ପଡ଼ିବ, ଯାହାକୁ ଦର୍ଶାଇବା ପାଇଁ ଆମେ ସବୁଜ ରଙ୍ଗର ଅଳିଆ ପେଟି ବ୍ୟବହାର କରିପାରିବା। ପ୍ରତିଦିନ ଆମ ଘରୁ ଯେଉଁ ପରିବା ଚୋପା, ଗଛର ଶୁଖାପତ୍ର ଇତ୍ୟାଦି ପକାଇବା, ତାପରେ ପ୍ରତିଦିନ ତାକୁ ଏକ କାଠର ବାକ୍ସ କିମ୍ବା ଆମେ ଆମ ବଗିଚାର ଗୋଟେ ବଡ଼ ଗାତ ଖୋଳିବା, ତା ଭିତରେ ପକାଇବା। ଯେତେବେଳେ ତାହା ସମ୍ପୂର୍ଣ୍ଣ ଭାବରେ ଭର୍ତ୍ତି ହୋଇଯିବ, ସେତେବେଳେ ତା ଉପରେ ନିମ ପତ୍ର କିମ୍ବା ନିମ ତେଲ ପକାଇବା, ଯାହା ସତ୍ତ୍ୱେ ତା ଉପରେ ମଶା ପୋକ ଇତ୍ୟାଦି ହେବ ନାହିଁ। ତାପରେ ଏହାକୁ ମଝିରେ ମଝିରେ ଖେଳାଇ ଦେବା ମଧ୍ୟ। କିଛି ଦିନ ପରେ ଏହା ଖତ ଭାବରେ ପରିଣତ ହୋଇଯିବ, ଯାହାକୁ ଆମେ ଗଛରେ ଦେଇ ତାଙ୍କର ବଢ଼ିବା ଶକ୍ତିରେ ବୃଦ୍ଧି ଆଣିପାରିବା। ଆମେ ଏହି ଖତର ବ୍ୟବସାୟ ଓ ବ୍ୟାପାର ମଧ୍ୟ କରିପାରିବା। ଓଦା ଆବର୍ଜନାର ଏହିପରି ଉପଚାର କଲେ ଆମ ଘରୁ ବାହାରୁଥିବା 30% ଆବର୍ଜନା କମିଯିବ। ଏହାକୁ ଆମେ ଆମ ଘର ସହିତ ଆମ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟସ୍ଥଳ, କାରଖାନା ଆଦିରେ ମଧ୍ୟ କାର୍ଯ୍ୟକାରୀ କରିପାରିବା। ଏବେ ଶୁଖା ଆବର୍ଜନା ଯେପରି ପ୍ଲାଷ୍ଟିକ, କାଗଜ, ବୋତଲ ଇତ୍ୟାଦି ପାଇଁ ଏକ ନେଳି ରଙ୍ଗର ଅଳିଆ ପେଟିର ବ୍ୟବସ୍ଥା କରିବା। ସମ୍ପୂର୍ଣ୍ଣ ମାତ୍ରାରେ ଯେତେ ଶୁଖା ଆବର୍ଜନା ସଂଗୃହୀତ ହେବ, ତାକୁ ଆମେ ବିକି ପଇସା ଆୟ କରିପାରିବା ଏବଂ ବିଦ୍ୟାଳୟ ଆଦିରେ ଏହି ଜିନିଷ ଗୁଡ଼ିକରୁ ନୂଆ ନୂଆ ଘର ସଜାଇବା ଜିନିଷ ବନେଇ ତାକୁ ପୂର୍ଣ୍ଣତଃ ଉପଯୋଗରେ ଆଣିପାରିବା। ଏହି ଶୁଖା ଆବର୍ଜନା ଆମ ଘରର 50% ଆବର୍ଜନା ଅଟେ, ତେଣୁ ଏହାର ଉପଚାର ଠିକ୍ ଭାବରେ କରିବା ଅତି ଆବଶ୍ୟକ ଅଟେ। ଉପରୋକ୍ତ ଦୁଇ ପ୍ରକାରର ଆବର୍ଜନାର ଉପଚାର ଆମେ ନିଜ ଘରେ ନିଜେ କରିପାରିବା, କିନ୍ତୁ ଅସ୍ୱୀକାର ଆବର୍ଜନାର ଉପଚାର ଆମେ ନିଜେ କରିପାରିବା ନାହିଁ। ତେଣୁ ଏହି ଆବର୍ଜନା ପେଟିର ରଙ୍ଗ ନାଲି କରିବା ଆବଶ୍ୟକ। ଅସ୍ୱୀକାର ଆବର୍ଜନାରେ ଚୁଳ, ନଖ, ଛୋଟ ପିଲାମାନଙ୍କ ଡାଇପର ଇତ୍ୟାଦି ଅଟେ। ଏହି ଆବର୍ଜନାକୁ ବଡ଼ ବଡ଼ ପ୍ଲାଣ୍ଟରେ ନେଇ ଯାଇ ଉପଚାର କରିବାକୁ ପଡ଼େ, ତେଣୁ ଏହାକୁ ସରକାରୀ ଅଳିଆ ପେଟିରେ ପକାଇବା ସର୍ବୋତ୍ତମ ଉପାୟ ଅଟେ। ଏହି ଉପାୟ ଗୁଡ଼ିକ ଆପଣମାନଙ୍କୁ ଅତି ଖର୍ଚ୍ଚକାରୀ ଲାଗୁଥିବ, କିନ୍ତୁ ଏହା ହେଉଛି ଏକକାଳୀନ ଖର୍ଚ୍ଚ ବା ୱାନ୍ ଟାଇମ୍ ଇନ୍ଭେଷ୍ଟମେଣ୍ଟ ଅଟେ। ପ୍ରତିଟି ଘରେ, ବିଦ୍ୟାଳୟରେ, ମହାବିଦ୍ୟାଳୟରେ, କାର୍ଯ୍ୟସ୍ଥଳରେ, ହୋଟେଲ, ରାସ୍ତାରେ ବିକୁଥିବା ଦୋକାନୀ ଇତ୍ୟାଦିଙ୍କୁ ଏହି ତିନି ପ୍ରକାର ଅଳିଆ ପେଟିକୁ ରଖିବା ଅତି ଆବଶ୍ୟକ। ସରକାରଙ୍କୁ ମଧ୍ୟ ଏହା ପ୍ରତି ଗଳିକନ୍ଥିରେ ଏହିପରି ଅଳିଆ ପେଟି ରଖିବା ଅତି ଆବଶ୍ୟକ। ଏହାଦ୍ୱାରା ଘରୋଇ ଆବର୍ଜନାରୁ ହେଉଥିବା ପ୍ରଦୂଷଣ ବହୁମାତ୍ରାରେ କମିଯିବ। ଏହା ବ୍ୟତୀତ ଡାକ୍ତରଖାନାରେ ମଧ୍ୟ ବହୁମାତ୍ରାରେ ଆବର୍ଜନା ସଂଗୃହୀତ ହୁଏ, ଯାହାର ଉପଚାର ଠିକ୍ ଭାବରେ ନ କରି ଅନେକ ଡାକ୍ତରଖାନାର ଅଧିକାରୀମାନେ ବଡ଼ ବଡ଼ ପଡ଼ିଆରେ ନେଇ ପକାଇ ଦିଅନ୍ତି, ଯାହାଦ୍ୱାରା ଆମ ପରିବେଶ ବହୁତ ପରିମାଣରେ ପ୍ରଦୂଷିତ ହୁଏ। ତେଣୁ ଡାକ୍ତରଖାନାରେ ସଂଗୃହୀତ ହେଉଥିବା ଆବର୍ଜନାକୁ ନୂଆ ଇନ୍ସିରେସନ୍ ଉପାୟରେ ଉପଚାର କରିବା ଦରକାର। ତା ପାଇଁ ପ୍ରତି ସହରରେ ଇନ୍ସିରେସନ୍ ଆବଶ୍ୟକ। ଏହା ସହିତ ଡାକ୍ତରଖାନାରୁ ଆବର୍ଜନା ନେବା ପାଇଁ ଅଲଗା ଗାଡ଼ିର ବ୍ୟବସ୍ଥା କରିବା ଦରକାର। ଆମ ସହରରେ ରହୁଥିବା ବସ୍ତିର ଲୋକ ଓ ଅନେକ ଗ୍ରାମରେ ଲୋକ ଶୌଚ କରିବା ପାଇଁ ଶୌଚାଳୟ ନଗଡ଼ି ପଡ଼ିଆରେ ଯାଆନ୍ତି, ଯାହାଦ୍ୱାରା ପ୍ରଦୂଷଣ ହୁଏ ଏବଂ ମହିଳାମାନେ ଦୁର୍ବ୍ୟବହାରର ଶିକାର ହୁଅନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଅର୍ଥ ପ୍ରଦାନ କରି ଘରେ ଘରେ ଶୌଚାଳୟ ତିଆରି କରିବାରେ ସହଯୋଗ କରିଛନ୍ତି, କିନ୍ତୁ ଅନେକ ଲୋକ ଏହି ଅସୁବିଧାର ଏବେ ପର୍ଯ୍ୟନ୍ତ ଉଠାଉନାହାନ୍ତି, ତେଣୁ ତାଙ୍କୁ ଏହା ବିଷୟରେ ସଚେତନ କରିବା ଅତି ଆବଶ୍ୟକ ଅଟେ। ଏହିସବୁ ଦ୍ୱାରା ଆଗକୁ ହେବା ପ୍ରଦୂଷଣକୁ ଆମେ ବହୁମାତ୍ରାରେ କମ୍ କରିପାରିବା, କିନ୍ତୁ ଆମକୁ ପ୍ରଦୂଷିତ ହୋଇଯାଇଥିବା ସ୍ଥାନଗୁଡ଼ିକୁ ସଫା କରିବା କାର୍ଯ୍ୟ ମଧ୍ୟ ନିୟମିତ ଭାବରେ ପରିଚାଳନା କରିବାକୁ ପଡ଼ିବ। ଆମ ଘର ବା କଲୋନୀ ପାଖରେ ଥିବା ଜାଗା ଗୁଡ଼ିକୁ ନିୟମିତ ଭାବରେ ସରକାରୀ ଅଫିସରଙ୍କ ଦ୍ୱାରା ଦେଖାଶୁଣା କରାଇବା ଦରକାର। ଯଦି କୌଣସି ସ୍ଥାନ ସ୍ୱଚ୍ଛ ନାହିଁ, ତାକୁ ଏକ ସ୍ୱଚ୍ଛତା ମଣ୍ଡଳୀ ଗଠନ କରି ସଫା କରିବା ଆବଶ୍ୟକ, କିମ୍ବା ସରକାରୀ ଅଫିସରେ ନିଜ କଲୋନୀ ସଫା କରିବା ନିମନ୍ତେ ଆବେଦନ କରିବା ଦରକାର। ଯଦି ବହୁଦିନରୁ ଆବର୍ଜନା ଯୋଗୁଁ ମଶାର ସଂଖ୍ୟା ବଢ଼ିଯାଉଛି, ତେବେ ସଫା କରିବାର ଆବେଦନ ସହ ମଶା ନିରୋଧକ

ପୁହାର କରିବା ପାଇଁ ମଧ୍ୟ ଆବେଦନ କରିବା। ଆଖପାଖରେ ରାସ୍ତାରେ ନିୟମିତ ଭାବରେ ସଫାସଫେଇ ଠିକ୍ ଭାବରେ ହେଉଛି ନା ନାହିଁ ତାର ଖବର ମଧ୍ୟ ସ୍ୱଚ୍ଛତା ବିଭାଗକୁ ଦେବା ଦରକାର, ଯାହାଫଳରେ ସେମାନେ ଭଲ କର୍ମଚାରୀଙ୍କର ନିଯୁକ୍ତି କରିପାରିବେ। ଏହା ବ୍ୟତୀତ ସମୟ ସମୟରେ ନିଜ ଘର ପାଖ ନାଳିକୁ ସଫା କରିବା ମଧ୍ୟ ଆମର କର୍ତ୍ତବ୍ୟ। ନାଳିଗୁଡ଼ିକୁ ଖୋଲା ରଖିବା ଅନୁଚିତ, ଏଥିରୁ ମଶା ଓ ମାଛିର ସଂକ୍ରମଣ ମଧ୍ୟ ହୋଇପାରେ। ଘରେ ପାଣି ବ୍ୟବହାର କଲାବେଳେ ନାଳିରେ ଖାଇବା ବସ୍ତୁ, ରଙ୍ଗ, କେମିକାଲ ଇତ୍ୟାଦି ଛାଡ଼ିବେ ନାହିଁ, ଏହାଦ୍ୱାରା ଆଖପାଖ ଜଳସ୍ଥଳ ଗୁଡ଼ିକ ପ୍ରଦୂଷିତ ହେବ। ଜଳସ୍ଥଳ ନିକଟକୁ ବୁଲିବା ପାଇଁ ଗଲେ କିମ୍ବା ପିକନିକ୍ ପାଇଁ ଗଲେ ସେଠାରେ ଆବର୍ଜନା ପକାଇବେ ନାହିଁ, ସେଥିରୁ ଅନେକ ଜଳସ୍ଥିତ ଜୀବଜନ୍ତୁଙ୍କୁ ହାନି ପହଞ୍ଚିଥାଏ। ରାସ୍ତାରେ ପ୍ଲାଷ୍ଟିକ୍ ବ୍ୟାଗ୍ ପକାଇବେ ନାହିଁ, କାରଣ କୌଣସି ପଶୁ ତାକୁ ଖାଇଦେଲେ ତାର ମୃତ୍ୟୁ ହୋଇଯାଇପାରେ। ନିଜ ଗୃହପାଳିତ ପଶୁମାନଙ୍କ ବାହାରେ ଶୌଚ ପାଇଁ ନ ନେଇଯାଇ ଘରେ ତାଙ୍କ ପାଇଁ ଅଲଗା ଶୌଚ ସ୍ଥାନ ଗଢ଼ିଲେ ବାତାବରଣର ସ୍ୱଚ୍ଛତା ବଢ଼ିପାରିବ। ଏହାପରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ୱଚ୍ଛତା ନୀତି ହେଉଛି ସଚେତନତା। ଛୋଟବେଳୁ ପିଲାମାନଙ୍କୁ ନିଜ ବାତାବରଣକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ଆମ ଯୋଗଦାନର ମହତ୍ତ୍ୱ ବିଷୟରେ ସଚେତନ କରିବା ବିଦ୍ୟାଳୟ ଓ ପରିବାରକୁ ସଦସ୍ୟମାନଙ୍କର କର୍ତ୍ତବ୍ୟ। ଏହା ସହ ସାମାନ୍ୟ ନାଗରିକମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସବୁବେଳେ ସଚେତନ ରହିବା ଦରକାର। ସଚେତନତା ହିଁ ସ୍ୱଚ୍ଛତା ଆଡ଼କୁ ଆମର ପଦକ୍ଷେପକୁ ଟାଣି ନେବ। ଆସନ୍ତୁ ଆମ ସମସ୍ତ ସଚେତନତାକୁ ମୂଳମନ୍ତ୍ର କରି ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନକୁ ପୂରା କରିବାକୁ ଯିବା। ତେଣୁ ସଦା ସଚେତନ ରହିବା ଦରକାର, ତେବେ ଆମ ଗାଁ, ସହର, ଜିଲ୍ଲା ନିଶ୍ଚିତ ଭାବରେ ଚେଞ୍ଜ ହୋଇ ଶ୍ରେଷ୍ଠ ଭୂମିକା ନେଇ ଦେଶର ରାଜ୍ୟ ହିଁ ଶ୍ରେଷ୍ଠ ଭୂମିକା ନିଭାଇ ପାରିବ। ଆଗ ଅପେକ୍ଷା ଏବେ ପ୍ରତି ଗାଁ, ଜିଲ୍ଲା, ସହରମାନଙ୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପଞ୍ଚାୟତ ଗୁଡ଼ିକରେ ଏହାର ପ୍ରଭାବ ସେହି ଅନୁସାରେ ପଡ଼ୁଛି। ସ୍କୁଲ କଲେଜ ଗୁଡ଼ିକରେ ପିଲାମାନଙ୍କର ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛ ଭାରତର ପ୍ରଭାବ ବହୁତ ପରିମାଣରେ ପଡ଼ିଲାଣି, ଯେଉଁଟାକୁ ଆମେ ସଚେତନ ନାଗରିକମାନଙ୍କୁ ଭାବିବାକୁ ପଡ଼ୁଛି। ଦେଶ କେତେ ବିଂଶ ଶତାବ୍ଦୀରେ ଆଗେଇ ଚାଲିଛି ଏବଂ ଚାଲିବ ମଧ୍ୟ। ଆମର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ଏଥିରେ ମଧ୍ୟ ବହୁତ ପରିମାଣରେ ପ୍ରଭାବ ପକାଇଛି। ବିଶେଷ କରି ଧୀବରମାନଙ୍କ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନମାନଙ୍କ ଗୁଡ଼ିକରେ ଏହାର ପ୍ରଭାବ ଯଥେଷ୍ଟ। ଯେ ନିଜେ ଅଙ୍ଗେ ନିଭାଇଛି ସେ ନିଶ୍ଚିତ ଭାବରେ ଜାଣିପାରୁଛି। ନିଜେ ଯଦି ସଫା ନ ରହିବା ନ କରିବା, ତେବେ ନିଜ ଗୋଡ଼ରେ ନିଜେ କୁରାଢ଼ି ଛେଦନ କଲା ପରି। ସେଇ ପରିମଳ ବ୍ୟବସ୍ଥା ସ୍ୱଚ୍ଛ ନହେଲେ ଆମେ ଏତେ ରସା ତଳକୁ ଗଡ଼ି ପଡ଼ିବା ଯେ ତାକୁ ଆଗେଇ ନେବା ଚାଲିବା ପ୍ରଥମେ ଘରର ମୁଖ୍ୟ ଭୂମିକାରେ ନାରୀ, ଝିଅ, ବୋହୂ, ଜେଜେମା, ଆଇମା ସମସ୍ତଙ୍କର ଭୂମିକା ରହିଲେ ଆଗକୁ ବଢ଼ି ଚାଲିବେ ଏବଂ ଚାଲିଛନ୍ତି ମଧ୍ୟ। ଏହି ପରିମଳ ବ୍ୟବସ୍ଥା ଆମର ଅର୍ଥନୈତିକ ମାନଦଣ୍ଡକୁ ସିଧା ଓ ସ୍ୱଚ୍ଛଳ କରିଦେଇଥାଏ, ଯାହାଦ୍ୱାରା ରାଜନୈତିକ ଓ ସାମାଜିକ ପ୍ରତିଷ୍ଠାକୁ ସ୍ୱଚ୍ଛଳ କରିଦେଇଥାଏ। ଅର୍ଥନୈତିକ ମାନଦଣ୍ଡ ଏହି ପରିମଳ ବ୍ୟବସ୍ଥା ସାଙ୍ଗରେ ଜଡ଼ିତ ହୋଇ ରହି ବଡ଼ ବଡ଼ ରାଜ୍ୟ ସେଥିପାଇଁ ଆଗ୍ରହ ସହିତ ଆଗେଇ ନେଇ ଚାଲିଛନ୍ତି। କର୍ପୋରେସନ ବହୁତ ଏଥିପାଇଁ ସାହାଯ୍ୟ ସହଯୋଗ କରୁଛି, ଯଦି ତାହାର ଉପକାରିତା ନେବେ ନାହିଁ, ନିଶ୍ଚୟ ନେଇ ତାକୁ ଆଗେଇ ଚାଲିଲେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ଦିନେ ନା ଦିନେ ସାକାର ହୋଇ ଭାରତ ହସି ଉଠିବ ବିଶ୍ୱ ଦରବାରରେ। ବିଶ୍ୱ ଦରବାରରେ ଭାରତକୁ ମଧ୍ୟ ଏହିସବୁ ଗୁଡ଼ିକୁ ନେଇ ସେମାନେ ଅନୁକରଣ କରି ଚାଲିଛନ୍ତି। ଛୋଟ ଛୋଟ ଗପ ମାଧ୍ୟମରେ, ଗୀତ ମାଧ୍ୟମରେ, କାର୍ଟୁନ ଶୋ ମାଧ୍ୟମରେ ଦେଶ ସଚେତନତା ଦେଇ ଚାଲିଛି। ପ୍ରତିଦିନ ସକାଳୁ ଉଠି ଶୋଇବାକୁ ଯିବା ପର୍ଯ୍ୟନ୍ତ ମାନଙ୍କର ଭୂମିକା, ସେଥିପାଇଁ ଏସବୁକୁ ଅନୁକରଣ କରି ଉପଯୋଗୀ କରିବା ଦରକାର। ଘରେ, ବାହାରେ, ସାହି ପଡ଼ିଶାରେ, ଗାଁ ଗହଳିରେ ମିଟିଂ କରି ସଚେତନତା ଆଣି ପାରିବେ ଓ ପାରୁଛନ୍ତି ମଧ୍ୟ। ଆମେ ଦୂରଦର୍ଶନ ମାଧ୍ୟମରେ ଏତେ ସଚେତନତା ବଢ଼ାଇ ଦିଆଯାଇଛି ଯେ ଲୋକମାନଙ୍କ ମଧ୍ୟରେ ସେଥିପାଇଁ 2014ରୁ ଆହୁରି ଅଧିକ ପରିମାଣରେ ଜନସଚେତନତା ବଢ଼ିଯାଇଛି। ଗୋଟିଏ 4 ବର୍ଷର ଛୁଆଟିଏ ମଧ୍ୟ ତା ବିଛଣା ଠାରୁ ଆରମ୍ଭ କରି ତାର ସ୍କୁଲ ଫେରିବା ରାସ୍ତା ଯାଏ କାର୍ଯ୍ୟକାରୀ କରିପାରୁଛି। ସେମାନଙ୍କ ସାହାଯ୍ୟରେ ଆମ ଦେଶର ଆଉ ମଇଳା ଆବର୍ଜନା ବାହାରେ ଦେଖିବା ସ୍ୱପ୍ନ ହୋଇଯିବ। ଏବେ ମଧ୍ୟ ଆମ ଚାଲିଚଳନକୁ ବହୁତ ପରିବର୍ତ୍ତନ କରିସାରିଲେଣି, ଆଗ ଅପେକ୍ଷା ଏହାର ପ୍ରଭାବ ବହୁତ ପରିମାଣରେ ଭଲ ଫଳ ଦେଇଛି। ଏହିପରି ଯଦି ସବୁ କାର୍ଯ୍ୟାଳୟ, ଦୋକାନ, ବଜାର, ଘର, ବାହାର ପ୍ରତିଟି କ୍ଷେତ୍ରରେ ଜଡ଼ିତ କରାଯାଉଛି, ଏହାର ପ୍ରଭାବ ଭଲ ଦେଖାଇ ପାରିବ ଏବଂ ପାରୁଛି ମଧ୍ୟ। ପାଲା ଦାସକାଠିଆ ଦ୍ୱାରା ମଧ୍ୟ ଏହାର ପ୍ରସାରଣ ବଢ଼ି ଚାଲିଛି। ଏହି ପରିମଳ ବ୍ୟବସ୍ଥାକୁ ଆଖିରେ ରଖି ଶୌଚାଳୟ ବ୍ୟବସ୍ଥା ପ୍ରତିଟି ଗାଁ

ଲମ୍ବାର ଲାଇନ ଗୁଡ଼ିକରେ ଏତେ ବଢ଼ିଯାଇଛି ଯେ ଆଉ ଡାକ୍ତରଖାନାର ଯିବା ଦରକାର ପଡ଼ିବନି। ତେଣୁ ଏହି ବ୍ୟବସ୍ଥାକୁ ଆଗକୁ ବଢ଼ାଇ ଚାଲିବା ଦରକାର। ପ୍ରତି କ୍ଷେତ୍ରରେ ଏହାର ସଚେତନତା ରହିବା ଦରକାର। ରହିଲେ ଆଗକୁ ସମାଜର ଉନ୍ନତି ହୋଇପାରିବ, ସେମାନେ ସୁସ୍ଥ ବାତାବରଣ ଅନୁଭବ କରିପାରିବେ। ଧନ୍ୟବାଦ।

ଶୁଣିଲେ କାର୍ଯ୍ୟକ୍ରମ ବିକଶିତ ସହର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦୈବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ଵ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର। ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେ ହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେ ହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତରରେ ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥି, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୂଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସଂଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷହ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ି, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହେଇଥାନ୍ତି, ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ, ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇ ବୋଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତି ମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଶୁଣିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ ବଣ ପାହାଡ଼ ଗୀତ କାର୍ଯ୍ୟକ୍ରମରେ ସାଦ୍ରି ଗୀତ। ପରିବେଷଣ କରିଛନ୍ତି ବିନୀତା ଲାକ୍ରା ଓ ସାଥୀ।

ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କରିଥିଲେ ବିନୀତା ଲାକ୍ରା ଓ ସାଥୀ ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କ ମନପସନ୍ଦ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲାକୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ସାଥୀ ସୁନିତା, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଶୁଣିବା ଆପଣମାନଙ୍କ ଫୋନ୍ କଲ୍ ଓ ମନପସନ୍ଦ ଗୀତ। ହ୍ୟାଲୋ ରାଉରକେଲା,
1: ଦୋଳଗୋବିନ୍ଦ ମିଶ୍ର ସୁଲେଗା କେଉଁଝର ବ୍ଲକ ଝାରସୁଗୁଡ଼ା ଜିଲ୍ଲା ନୁ କହୁଛେ।
0: କେମିତି ଅଛନ୍ତି ଆପଣ?
1: ଭଲ ଅଛୁ। ଆପଣ ମାନେ କେମିତା ଅଛନ୍?
0: ଆମେ ସବୁ ବି ଭଲ ଅଛୁ।
1: ଆଚ୍ଛା, ଆମେ ପଣ୍ଡିତ କାମ କରୁଛୁ, ପୂଜା ପାଠ ଲୋକମାନଙ୍କର ମାନେ ସବୁ ଯଜମାନ ମାନେ ଅଛନ୍ତି, ଲୋକମାନଙ୍କର ଯିଏ ଯେମିତି ଡାକିଲେ, କାହାର ବାହାଘର ହେଲା, କାହାର ବଡ଼ ଘର ହେଲା, କାହାର ଯଦି କୌଣସି କ୍ରିୟାକ୍ରମ କରବାର ହେଲା, କି ସତ୍ୟନାରାୟଣ ପୂଜା ହେଲା, କି ଚଣ୍ଡୀ ପାଠ ହେଲା, ସେଟା ଆମେ ସବୁ କରୁ। ଆମର ମାନେ ଦଶହରା ମାସରେ ଚୈତ ମାସରେ ଆମର ଘରେ ନବରାତ୍ର ପୂଜା କରା ହୁଏ। ଆମର ବହୁତ ଶିଷ୍ୟ ପୁଅ ମାନେ ଅଛନ୍ତି, ବଡ଼ଗାଁ ରାଉରକେଲା, ତାପରେ ଆମର ରାଜଗାମପୁର, ଆମର ଇଆଡ଼େ ବରଗଡ଼, ରେଙ୍ଗାଲି, ଛତିଶଗଡ଼ ସାଇଡ୍ରେ, ତାର କଟକ ସାଇଡ୍ରେ ବହୁତ ଶିଷ୍ୟ ପୁଅ ମାନେ ସମସ୍ତେ ଆସନ୍, ପୂଜାପୂଜି କରୁ। ଆଉ ବାପା କରୁଥିଲେ ଘରେ, ବାପା ବି ଏବେ କରୁଛନ୍, ଆମେ ବି କରୁଛୁ। ଖାଲି ଚାଲିଛେ ଘରେ ଯୋଉ ବହି ପତ୍ର ଅଛି, ପଢାପଢି କରୁ କରୁ ମ୍ୟାଡମ, ଟିକେ ପ୍ରାକ୍ଟିସ ବି ନାଇଁ କଲେ କେମିତି ହବ?
0: ଶାସ୍ତ୍ର ଫାସ୍ତ୍ର ସବୁ ପଢନ୍ତି ନା ଗ୍ରନ୍ଥ?
1: ହଁ ହଁ ହଁ।
0: ଆଉ କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
1: ଜୁଡ଼ି ନମ୍ବର ୱାନ୍ର ଅଣ୍ଡେ କା ଫଣ୍ଡା, ଏଇଟା ଶୁଣାବାର ଉଦ୍ଦେଶ୍ୟ ଏଇଟା ଯେ ଯେ ମାନେ କେମିତି ବି ଜିନିଷ କି କେମିତି ବି କାମ କରିଲେ ତାର ଭିତର ଜିନିଷ କେ ଦେଖିକିରି କାମ କର, ଗୀତର ଅର୍ଥ ହିଁ ସେଟା ଅଛି। ମାନେ ସେକେନ୍ ଜମାନା ଏନ୍ତା ସବୁ ମାନେ କେନ୍ତା କାଣା ମିଲାବତ ହଉଛେ, କାଣା ହଉଛେ, ବହୁତ କିଛି ଇଏ ଅଛି, ସବୁକେ ଦେଖିକିରି କରବାରଟା ସବୁସେ ମାନେ ବଢିଆ,
0: ଦେଖି ଯାଇକି ମାନେ ଆଗକୁ ପାଦ ବଢେଇବା କଥା ନାଇଁ କି?
1: ହଁ ହଁ। ଆଉ ଗୀତା
0: ଠିକ
1: ଟିକେ ଡେଡିକେଟ କରିଦେବେ ସୁବର ସାହୁ ପହଣ୍ଡି ବିଜେପୁର, ଏଇଟା ମୋର ମାମୁଆନ, ତାପରେ ଆମର ରାଧାକାନ୍ତ ଭୋଇ, କରମସାଣୀ ସାହୁ, ଭକ୍ତଚରଣ ଭୋଇ, ଦୀକ୍ଷା ଗୋପାଳ, ତାପରେ ସ୍ୱର୍ଣ୍ଣପ୍ରଭାକର, ନାଗୁ ପାତ୍ର, ପଙ୍କଜ ମିଶ୍ର ଜୟପୁରର, ଆଉ ଯେତିକି ବି ରାଉରକେଲା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଏଇଟା ଡେଡିକେଟ କରିଦେବେ। ଆଉ ସମସ୍ତଙ୍କର ଚଲା ପଥରେ ପୁଷ୍ପ ବୃଷ୍ଟି, ସଦ୍ବୁଦ୍ଧି ସମସ୍ତଙ୍କୁ ଭଗବାନ ପ୍ରଦାନ କରନ୍ତୁ ନା।
0: ଠିକ ଅଛି, ଆପଣଙ୍କୁ ଶୁଣୁଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
2: अंडा अंडा अंडा अंडा, हम सबने देखा है, कई बार देखा है, पर क्या कभी सोचा है इस अंडे का क्या फंडा है? ये कितना गहरा है, इस टकले सर के अंदर एक ब्रेन सुनहरा है, ये कुछ समझाता है, ये कुछ सिखलाता है, जरा गौर से सुनिएगा, हम गा के सुनाता है।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ

0: ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ରାଉରକେଲା।
2: ହ୍ୟାଲୋ ରାଉରକେଲା।
3: ହ୍ୟାଲୋ ସୁଭଦ୍ରା ମ୍ୟାଡମ ନମସ୍କାର।
2: ନମସ୍କାର, କିଏ କହୁଛନ୍ତି?
3: ମୁଁ ରେଡ଼ିଓ ସମ୍ରାଟ ମୁନା ଭାଇଜାନ କୋଟିଲା କନପୁର ଜଗତସିଂହପୁର। ମୁଁ ଜଣେ ବ୍ଲାଇଣ୍ଡ କିନ୍ତୁ ଘରେ ଅଛି ଆଉ।
2: ଆପଣଙ୍କର କାମ ଧାମ ସବୁ ନିଜେ କରିପାରନ୍ତି?
3: ହଁ, ମୁଁ ନିଜ କାମ ମୁଁ ନିଜେ କରେ। 1997 ମସିହା ଯେତେବେଳେ ମାଟି ନିଟା ନଷ୍ଟ ହେଲା, ଯାହା କିଛି ଅର୍ଥ ଘର ହଉଥିଲା, ଯାହା ନିଜ ଗୋଟେ ନିଜେ ଖିଆକି ଗାଈ ଗୋରୁ ଛେଳି ତାର କିଛି ପନିପରିବା ଚାଷ କରୁଛି, ଯାହା ନିଜ ଗୋଟେ ମୁଁ ନିଜେ ଖିଆଇବି। କାହାରି ଉପରେ ଭରସା କରେନି କି ଦହିରେ ପାତ୍ର ହବା ମତେ ଭଲ ଲାଗେ।
2: ଆପଣଙ୍କ ପରିବାର ଅଛନ୍ତି, ଫ୍ୟାମିଲି କିଏ ଅଛନ୍ତି?
3: ହଁ, ବାପା ରୋଷେଇ ଷ୍ଟାର୍ଟ କରିଦେଲେ, ମା ଅଛନ୍ତି, ଭାଇ ଭଉଣୀ, ତାପରେ ଭାଉଜ ଝିଆରୀ ପୁତୁରା ସମସ୍ତେ ଅଛନ୍ତି ଆଉ।
2: ଯାହା ହଉ, ଭଲ କଥା। ତେବେ ଆପଣ ନିଜ ଗୋଡରେ ନିଜେ ଠିଆ ହେଇଛନ୍ତି, ନିଜ କାର୍ଯ୍ୟକ୍ରମ।
3: ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୋଟେ ଗୁଣ ଦେଇଛି, ଗୁଣ ଦେଇଛି। ଆମେ ଯଦି ଗୁଣକୁ ଦେଖିବ, କାରଣ ଆମର ଗୋଟେ ବାଟ ବନ୍ଦ ହେଲା, ହଜାର ବାଟ ଖୋଲା, ସେ ବାଟକୁ ଆମେ ଚିହ୍ନିବା ପଡେ। ନିଜର ଇଚ୍ଛା ଶକ୍ତି, ମନୋବଳ,
2: ଇଚ୍ଛା ଶକ୍ତିଟା ମେନ। ଇଚ୍ଛା ଶକ୍ତି ରହିଲେ ଆପଣ ସବୁ କରିପାରିବେ, କିଛି ଅସୁବିଧା ନାହିଁ।
3: ଇଚ୍ଛା ଶକ୍ତି, ମନୋବଳ ଯୋଉଟା ଯଦି ଥିବ, ଆପଣ ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରିବେ। ସେତିକି ନିଜ ଉପରେ ବିଶ୍ୱାସ, ଭଗବାନ ଉପରେ ବିଶ୍ୱାସ।
2: ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
3: ଆଜି ଗୀତ ଦିଅନ୍ତୁ, ନିତିନ ମୁକେଶ କଣ୍ଠରେ ଆପଣଙ୍କ ପସନ୍ଦ ଯେକୌଣସି ଗୋଟେ ଗୀତ ଦେଇଦେବେ। ଗୀତଟା ଦେଢ଼ କରିଦେବେ, ଅଶୋକ ପତି, ପ୍ରକାଶ, ଶାନ୍ତନୁ ପଣ୍ଡା ଏବଂ ବିଶେଷ କରି ଅଶୋକ ପତି ସହପରିବାରକୁ ଏବଂ ରବୀନ୍ଦ୍ର ମେହେର, ଦଶନ୍ତ ଭାଇକ, ମୁରଲଧର ମେହେର, ଗୋବିନ୍ଦ ମେହେର, ନାଗପାତ୍ର, ପରମସାନୀ ସାହୁ, ରୋହିଣୀ ମେହେର, ସ୍ୱର୍ଣ୍ଣ ପ୍ରଭାକର, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ ରହୁଛି। ନମସ୍କାର।
2: ନମସ୍କାର।

0: ସାର ରାଉରକେଲା।
1: ନାନୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ଭବାନୀ ପାଟନା ଖବର କହୁଛେ ନାନୀ।
0: ହଁ, କେମିତି ଅଛନ୍ତି ଆପଣ?
1: ନାନୀ ମୁଁ ତ ଏକଦମ ବ୍ରେକ୍ ଅଛେ ନାନୀ, ଆପଣ କେନ୍ତା ଅଛନ୍?
0: ଆମେ ବି ଭଲ ଅଛୁ ସମସ୍ତେ,
1: ଧନ୍ୟବାଦ ନାନୀ।
0: ଆଉ କଳାହାଣ୍ଡିରେ ବର୍ଷା ହେଉଛି?
1: ହଁ, କାଲି ଠାରୁ ଟିକେ ହେଲା ନାନୀ। କାଲି ସନ୍ଧ୍ୟାରେ ହେଲା, କାଲି ସକାଳେ ବି ହେଲା ନାନୀ।
0: ଆଚ୍ଛା,
1: ଟିକେ ଭଲ ଲାଗୁଛେ ନାନୀ। ଆପଣଙ୍କର ଆଡ଼େ ପଡ଼ୁଛି କି ନାନୀ?
0: ହଁ ହଁ ଇଆଡ଼େ ବି ବର୍ଷା ଚାଲିଛି, ରାଉରକେଲାରେ ବି ବର୍ଷା ଚାଲିଛି।
1: ହଁ, ସିଙ୍ଗଡ଼ା, ଖିରି, ବରା, ପୁରି, ଇଡ଼ଲି ଆଉ ମାଲପୁଆ ଜିଲା କହୁଛେ ନାନୀ। ଗଜା, ଲବଙ୍ଗ, ଲତା ବିକୁଛୁ ନାନୀ, ବିକୁଛୁ ନାନୀ।
0: ହୋଟେଲ ଅଛି?
1: ହଁ, ହୋଟେଲ ନାନୀ।
0: ହଁ ହଁ ଆଜି କୁହନ୍ତୁ କୋଉ ଗୀତ ଶୁଣିବେ?
1: ମୀରାକା ମୋହରଟା ଶୁଣେଇ ଦେବେ ନାନୀ, ସାରି ଦୁନିଆ
0: ଶୁଣଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।
1: ଧନ୍ୟବାଦ ନାନୀ, ରହିଲେ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: हेलो राउरकेला।
1: जय सीताराम आज्ञा। जय सीताराम आज्ञा।
0: जय सीताराम,
1: रवींद्रनाथ मेहर मोहला कोटा बरगढ़ जिला आज्ञा।
0: केमती अछंती आपण?
1: ଭଲ ଅଛେ ଆଜ୍ଞା। ଆର୍ 3 ଦିନ ହେଲାନ ପାଏନ୍ ଗୁଟେ ହିସାବରେ ବର୍ଷୁଛେ। ସକାଲ କୁଆ କୁଆ 3 ବଜେରୁ ବର୍ଷୁଛେ ଯେ ଗଲା 10 ଏତ୍କି ବେଲ ତ ବର୍ଷୁଛେ ଆଜ୍ଞା। ଏଟା 3 ଦିନ ହେଲାନ ଗୁଟେ ଟାଇମ୍ରେ ପୁରା କଣ୍ଟିନ୍ୟୁ 10 ବଜେ ତକ ବର୍ଷୁଛେ।
0: ଆଚ୍ଛା, ତାହେଲେ
1: ଆଜି ବି ବର୍ଷୁଛେ। ହଁ
0: ସକାଳୁ ଟିକେ ବାହାରିବା, କାମ ଧାମ କରିବା ଅସୁବିଧା ହେଇଯାଉଥିବ ନାଇଁ?
1: ନାଇଁ ନାଇଁ ହବାର କେ ଆଜ୍ଞା। ଆଉ ଗରମରୁ ଟିକେ ଆଶ୍ୱସ୍ତି ମିଳିଛେ, ମାତ୍ର ଘର ଭିତର ମାନେ ବନେ ଗରମ ହଉଛେ ଆଜ୍ଞା।
0: ହଁ ହଁ ହଁ ବହୁତ ଗୁଳୁଗୁଳି ଗରମଟା ହଉଛି, ବର୍ଷା ତ ହଉଛି, ଟିକେ
1: ବୁଲବୁଲି ନା
0: ଝାଞ୍ଜି।
1: ଲାଗେ ଆଜ୍ଞା। ଏଟା ତ ଆମର ଶ୍ରୀକ୍ଷେତ୍ର ଧାମର ଆମର
0: ହଁ ଠାକୁର
1: ଜଗନ୍ନାଥ
0: ଅଣସର
1: ମହାପ୍ରଭୁ
0: ଘରେ ଅଛନ୍ତି।
1: କାଢିକିରି ଇରା ଅଣସର ଘରେ ପଡ଼ିଛନ୍, ଝାଲ ନାପବେ ଆଉ ବୁଲବୁଲି କେନ୍ତା ନେଇ ହବା
0: ନେଇ
1: ଏଟା।
0: ହବା ସେଇଆ।

0: ଆମର ଗୋଟେ ଠାକୁର ଅଛନ୍ ଯେନ୍ତା କି ଆମର ମନୁଷ୍ୟ ମାନଙ୍କର ବାଗିର ଆଚରଣ,
1: ସବୁ
0: ମାନେ
1: କିଛି
0: ପିନ୍ଧିବେ, ଗାଧବେ, ଖାଇବେ, ତାପରେ ଶୋଇବେ,
1: ଦେହ ଖରାପ ହବ,
0: ମନୁଷ୍ୟର ରୀତିନୀତି ବାଗିର ଆଜ୍ଞା।
1: ସବୁ ପର୍ବପର୍ବାଣି ମନେଇବେ, ସବୁ କିଛି ନାଇଁ କି ମଣିଷ ମାନଙ୍କ ଭଳିଆ।
0: ହଁ ଆଜ୍ଞା,
1: ଯା ହଉ,
0: ଆଉଠି ଘରକେ ବି ଯାଏସନ୍।
1: ହଁ, ଆଉ ଆଜି କୁହନ୍ତୁ କୋଉ ଗୀତ ଶୁଣିବେ।
0: ଆଜ୍ଞା ଅନ୍ଧା କାନୁନର ଗୀତଟେ ଶୁଣେଇ ଦେବେ, ରୋତେ ରୋତେ ହସନା ଶିଖୋ, ହସ୍ତେ ହସ୍ତେ ରୋନା।
1: ବଢିଆ ଗୀତଟେ ଫରମାଇଶ କରିଛନ୍ତି।
0: ଆଜ୍ଞା ନାତୁଣୀ ଲାଗି ଏଇଟା ଫ୍ରିକେଟ ହେ, ଆଉ ଆମର ସବୁ ଶ୍ରୋତା ମାନେ, ଆମର ରାଉରକେଲାର ସବୁ ଶ୍ରୋତା ମାନେ, ଆପଣ ମୁଇଁ ମୋର ନାତି ନାତୁଣୀ ମାନେ, ଆମର ରୋହିଣୀ, ସବେ ମିଶିକିରି ଶୁଣମା। ଆଜ୍ଞା
1: ନିଶ୍ଚୟ ନିଶ୍ଚୟ ଶୁଣୁଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ ରାଉରକେଲା।
1: ହଁ ମ୍ୟାମ୍ ନମସ୍କାର,
0: ନମସ୍କାର
1: ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଛି।
0: ଆଜ୍ଞା, ଆପଣ କ'ଣ କରନ୍ତି କୁହନ୍ତୁ।
1: ମୁଁ ଗୋଟେ ପ୍ରାଇଭେଟ କମ୍ପାନୀ ଅଛି, କାମ କରୁଛି, ଏକାଉଣ୍ଟାଣ୍ଟ ଅଛି।
0: ଆଉ ଘରେ କିଏ ସବୁ ଅଛନ୍ତି?
1: ସମସ୍ତେ ଅଛନ୍ତି, ଝିଅ ଅଛି, ବାପା ମା, ଆମ ଭାଇ ଶୁଦ୍ରାମାନେ ଅଛନ୍ତି,
0: ହଁ,
1: ଭାଉଜ ମାନେ।
0: ତ ଆପଣଙ୍କର ଆଉ ତାହେଲେ ଆଉ ହବି କ'ଣ କ'ଣ?
1: ହବି ହଉଛି ଗୀତ ଶୁଣିବା, ମେନଲି ଗୀତ, ପୁରୁଣା ଗୀତ, ଏଇ ନୂଆ ଗୀତ।
0: ମାନେ ରେଡିଓ ଶୁଣିବାଟା ଆପଣଙ୍କୁ?
1: ରେଡିଓ ଶୁଣିବା,
0: ରେଡିଓ ଶୁଣିବା ଭଲ ଲାଗେ। କେତେ ବର୍ଷ ହେଲାଣି ଶୁଣୁଛନ୍ତି ରେଡିଓ?
1: ରେଡିଓ ଶୁଣୁଛି କମ୍ ସେ କମ୍ 40 40 ବର୍ଷ ହେଇଗଲାଣି।
0: ଆଚ୍ଛା, ଆରେ ବାପରେ। ଆଉ କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
1: ଆଜି ଦେଇଦେବେ ଅକ୍ଷୁଙ୍କି ଝରକୁଞ୍ଚେ, ସେଥିରୁ ଦେଇଦେବେ କେଇ ଦିନ ସେ ମୁଝେ।
0: ତେବେ ଶୁଣୁଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
1: ଠିକ୍ ଅଛି ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ମ୍ୟାଡାମ ନମସ୍କାର,
0: ନମସ୍କାର।
1: ମୁଁ ଡୋମାଲ ଉଦିନ ନର୍ପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ହଁ ହଁ, କଳାହାଣ୍ଡିରୁ ଫୋନ କରିଛନ୍ତି ନା?
1: ଆଜ୍ଞା ଆଜ୍ଞା
0: ଆଉ କେମିତି ଅଛନ୍ତି ଆପଣ?
1: ଆଜ୍ଞା, ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ସମସ୍ତେ ବହୁତ ଭଲରେ ଅଛୁ।
1: ଆଜ୍ଞା, ମୁଁ ଚାଷବାସ କରେ। ଆଜ୍ଞା,
0: କି ଚାଷ?
1: ପନିପରିବା ଚାଷ କରୁ ଆଉ ଧାନ ଚାଷ କରୁ। ଆଜ୍ଞା,
0: ଆଚ୍ଛା, ପନିପରିବା ଚାଷ ଯୋଉ କରନ୍ତି ସିଜନ ଅନୁସାରେ କରନ୍ତି, ଋତୁ ଶୀତ ଋତୁ?
1: ହଁ, ମାନେ ବର୍ଷାଟିଆ ଧାନ ଚାଷ କରୁ ଆଉ ଖରା ଦିନରେ ପନିପରିବା ଚାଷ କରୁ ଆଉ।
0: କ'ଣ ସବୁ ପରିବା ଏବେ ବର୍ତ୍ତମାନ ଆପଣ ବାହାରିଛି, ଅମଳ ହେଇଛି?
1: ଆଜ୍ଞା, ଜୁଲର ବାହାରୁଛି, ଭେଣ୍ଡି ଆଉ ଲାଉ ବାହାରୁଛି, ଆଉ ଯୋଉ ବରବଟି କୁହାଯାଏ, ମାନେ ଝୁଡ଼ଙ୍ଗ କୁହାଯାଏ,
0: ହଁ ହଁ ହଁ ହଁ
1: ଆଉ ଭେଣ୍ଡି ଆଉ ଲାଉ ବାହାରୁଛି।
0: ଆଚ୍ଛା, ବରବଟିକୁ ଆପଣଙ୍କ ଆଡ଼େ କ'ଣ କହନ୍ତି?
1: ଆଜ୍ଞା, ଆମ ସାଇଡ଼ରେ ତ ବରବଟି କୁହନ୍ତି, ବାକି ସମ୍ବଲପୁର ସାଇଡ଼ରେ ଝୁଲେର କୁହନ୍ତି ନା, ସେଥିପାଇଁ।
0: ଓ ଝୁଲେର, ଆଚ୍ଛା, ହଁ ହଁ
1: ଆଜ୍ଞା ଆଜ୍ଞା,
0: ହଁ, ବହୁତ ଆଡ଼େ ବହୁତ ନାଁ ଅଛି, ବହୁତ ପରିବା, ଅନେକ ପ୍ରକାର ପରିବାର। ଝାରଖଣ୍ଡ ଆଡ଼େ ତାକୁ ବୋଦି କହନ୍ତି। ତେବେ ଏଇସବୁ ଆପଣଙ୍କର ପରିବା ସବୁ କରିଛନ୍ତି, ଏବେ ବାହାରିଛି ସେଗୁଡ଼ା ସବୁ ବିକୁଛନ୍ତି?
1: ହଁ, ଶୀତ ଦିନେ କୋବି କରାଯାଏ, କୋବି ତାପରେ ବାଇଗଣ ଏସବୁ କରାଯାଏ।
0: ହଉ, ତାହେଲେ ଆଜି କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ନାମ ଗୁମ ଯାଏଗା ଫିଲ୍ମର, ତେରି ପଲକେ ଜୋ ଝୁକେ,
0: ଶୁଣୁଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।
1: କରିବି ମ୍ୟାଡମ,
0: ହଁ ହଁ,
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନାଗୁ ପାତ୍ର ଆଉ ନିରାକାର ରଣା, ଏତିକି।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: ହ୍ୟାଲୋ ରାଉରକେଲା। ହଁ କୁହନ୍ତୁ, ଉଗ୍ରସେନ ବାବୁ କେମିତି ଅଛନ୍ତି? ହଁ ସବୁ ଭଲ ଚାଲିଛି ଆଉ। ଆଉ କୁହନ୍ତୁ, ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି? ଆଉ ଆପଣଙ୍କର କାମ ଧାମ କେମିତି ଚାଲିଛି? ଆଜି କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ। ହଁ ଠିକ ଅଛି, ଶୁଣୁଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।

0: ଜୁହାର।
1: ବିକ୍ରମ ଭାଇ ବରପାଲିର।
0: ହଁ କୁହନ୍ତୁ, କେମିତି ଅଛନ୍ତି ଆପଣ?
1: ଭଲ ଅଛେ ନାନୀ?
0: ଆଉ ବର୍ଷା ଚାଲିଛି ବରପାଲି ଆଡ଼େ?
1: ହଁ, ବର୍ଷା ତ ଚାଲିଛି ଆଜ୍ଞା।
0: ହଁ। ଆଉ ଆପଣଙ୍କ କାମ ଧାମ କେମିତି ଚାଲିଛି?
1: କାମ ଦାମ ବସିଛେ ନାନୀ, କାମ ଦାମ କିଛି ନାହିଁ, ବର୍ଷା ଲାଗି ଏଇ କାମ ଦାମ। ଆଉ
0: ଆଚ୍ଛା।
1: ଦେଖନ୍ତୁ, ମୋର ତ ଏକ୍ଚୁଆଲି ଚାଷ ଜମି, ଯେମିତି ଆମେ ଚାଷବାସ କରୁଛୁ,
0: ହଁ।
1: ଇମିଟେସନ ଜରୁରୀ ଅଛି ଏବଂ କବିତା ପାଠ, କବିତା ପାଠ ବେଶୀ କରି।
0: ଆଉ ପରିବାରରେ ସମସ୍ତେ ଭଲ ଅଛନ୍ତି?
1: ସମସ୍ତେ ଭଲ ଅଛନ୍ତି।
0: ଆଉ ତାହେଲେ କୁହନ୍ତୁ, ରେଡିଓ ତ ସବୁବେଳେ ଆପଣ ଶୁଣୁଥିବେ, ଆମର ନିୟମିତ ଶ୍ରୋତା।
1: ରେଡିଓ ତ ଆମର ମେନ୍ ଆଜ୍ଞା, ରେଡିଓ ତ ଆମର ଜୀବନ।
0: ହଁ ହଁ ହଁ।

0: ଆଜି କୁହନ୍ତୁ କୋଉ ଗୀତ ଶୁଣିବେ।
1: ଆଜି ଗୋଟେ ଭଲ ଗୀତ ଆପଣଙ୍କ ପସନ୍ଦର ଶୁଣିବା।
0: ଠିକ୍ ଅଛି, ତେବେ ଆମ ପସନ୍ଦର ଗୋଟିଏ ଭଲ ଗୀତଟେ ଶୁଣାଉଛୁ ଆପଣ ମାନଙ୍କୁ।
1: ହଁ, ଡେଡିକେଟ୍ କରିମି ଆପଣଙ୍କୁ ସବୁ ଶ୍ରୋତା ମାନଙ୍କୁ।
0: ହଁ ଠିକ୍ ଅଛି, ଠିକ୍ ଅଛି।
1: ଜୁହାର ନାନୀ, ଜୁହାର।
0: ଜୁହାର।

ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି ହ୍ୟାଲୋ ରାଉରକେଲାକୁ ଏଇଠି ରଖିବାକୁ। ଆପଣମାନେ ପ୍ରତ୍ୟେକ ଗୁରୁବାର ଦିନ 10:30 ରୁ 11:15 ଭିତରେ ଆମ ପାଖକୁ ଟେଲିଫୋନ୍ ନିଶ୍ଚୟ କରନ୍ତୁ ଏବଂ ଶୁଣନ୍ତୁ ନିଜ ପସନ୍ଦର ଗୀତ। ଆମ ଟେଲିଫୋନ୍ ନମ୍ବର 0661-247-0154, ଶୂନ 6 6 1 2 4 7 0 1 5 4। ତେବେ ଆପଣମାନଙ୍କ ସାଥୀ ସୁନିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶୁଣିଲେ ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହେଲୋ ରାଉରକେଲା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଶ୍ରୋତାବନ୍ଧୁ ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672 ନମ୍ବରଟି ଆଉଥରେ କହି ରଖୁଛି 8249809672 ଆକାଶବାଣୀ ରାଉରକେଲା ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

କରିଛନ୍ତି। ମହାନ ଦାର୍ଶନିକ ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍ମରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କର ଏ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକର ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରୀ ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବି ଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍

ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,69,000 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ

0: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ଆଜିର ଦିନରେ ମାତ୍ର 39 ବୟସରେ କୋଲକାତାର ବେଲୁର ମଠରେ ଏହି ମହାନାତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ 1 ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50

ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ। ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀରୁ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଅପରାହ୍ନ 4:30। ଏବେ ଆସନ୍ତୁ ଶୁଣିବା 77ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ପ୍ରସାର କରୁଛୁ ଏକ ବିଶେଷ କାର୍ଯ୍ୟକ୍ରମ। ଏଥିରେ ରହିଛି ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବିକାନ୍ତ ମୀନାଙ୍କ ସହିତ ଆଲୋଚନା। ବିଷୟ ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଶୋକ ରାଉତ।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲର ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
2: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
3: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
2: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
3: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
2: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
3: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
2: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
3: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
2: ମୋବାଇଲ ନମ୍ବର ପୁଣି ଥରେ 8480408924।
3: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
2: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

0: ସହିତ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଯେମିତି ଆପଣ କହିଲେ ସଚେତନତା ରଥ ଆରମ୍ଭ କରାଯାଇଛି ଆଉ LED ଭ୍ୟାନ୍ ମଧ୍ୟ ବୁଲିବା ପାଇଁ ଦିଆଯାଇଛି, ଯାହା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇପାରିବ ଏହି ବୃକ୍ଷରୋପଣକୁ ନେଇ। ତା ସହିତ ଆପଣ କହିଲେ ବୃକ୍ଷଚାରା ବଣ୍ଟନ କାର୍ଯ୍ୟକ୍ରମ ରହିଛି ବିଭିନ୍ନ ସ୍କୁଲ କଲେଜରେ, ବିଭିନ୍ନ ଅନୁଷ୍ଠାନରେ, ପ୍ରତିଷ୍ଠାନରେ, ବିଭିନ୍ନ ସ୍ଥାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ, ବୃକ୍ଷର ଯତ୍ନ, ବୃକ୍ଷର ଉପକାରିତା ଆଦି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ରାଉରକେଲା ବନଖଣ୍ଡ ପକ୍ଷରୁ ହାତକୁ ନିଆଯାଇଛି ଆଉ ଏ ଦିଗରେ ମଧ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟ କରୁଛି। ତେବେ ସାର୍, ବର୍ତ୍ତମାନ ସମୟରେ ବୃକ୍ଷରୋପଣ, ବୃକ୍ଷର ଯତ୍ନ ଆଦିର ଆବଶ୍ୟକତା କେତେ ରହିଛି ଏବଂ ଏହାଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇପାରିବା?
1: ଯେମିତି ଶ୍ରୋତାମାନେ ଜାଣିଛୁ କି ରାଉରକେଲା କାହିଁକି ଇଣ୍ଡଷ୍ଟ୍ରିଆଲ ସିଟି ଅଛନ୍ତି, ତ ସେଥିପାଇଁ ସେ ବହୁତ ବହୁତ ଥରେ ପଲ୍ୟୁଟେଣ୍ଟ ଅଛନ୍ତି, ସେ ଅଲଗା ଅଲଗା ଗ୍ୟାସ କାଢୁଛନ୍ତି ଅଲଗା ଅଲଗା ଇଣ୍ଡଷ୍ଟ୍ରିଜ ସେ। ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ ରୋଜନ ବି କମ୍ କରିପାରିବେ, ଯେମିତିକି ନଦୀ ଅଛନ୍ତି, ନାଳା ଅଛନ୍ତି, ସେ ସଏଲ ରୋଜନ ବି କମ୍ କରିପାରିବେ। ତାପରେ ସେ ସାଉଣ୍ଡ ପଲ୍ୟୁସନରେ ବି ହେଲ୍ପ କରିପାରିବେ। ତାପରେ ସେ ଗ୍ରୀନ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ପାଖାପାଖି ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନରେ ନିବୃତ୍ତି ମିଳିବେ,
0: ମାନେ ପ୍ରଦୂଷଣ ନିୟନ୍ତ୍ରଣ ହେଇପାରିବ ଯୋଉଟା ଆପଣ କହୁଛନ୍ତି। ତେଣୁ ବୃକ୍ଷରୋପଣ ଦ୍ୱାରା ଆମେ ବୃକ୍ଷର ଯାହା ଉପକାର ତାଠୁ ତ ପାଉଛନ୍ତି, ତାଦ୍ୱାରା ଆମର ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରିହେବ, ପ୍ରଦୂଷଣ ନିୟନ୍ତ୍ରଣ କରିହେବ। ତେଣୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦରକାର, ତାର ଯତ୍ନ ନେବା ଦରକାର, ଯାହାଦ୍ୱାରା ଆମ ପରିବେଶ ସବୁଜିମାମୟ ହେଇପାରିବ ଏବଂ ଆମେ ଏକ ସ୍ୱାସ୍ଥ୍ୟକର ପରିବେଶ ପାଇପାରିବା, ଯାହାଦ୍ୱାରା ଆମ ଜୀବନ ସରସ ସୁନ୍ଦର ହେଇପାରିବ। ତେବେ ଜଙ୍ଗଲ ନଷ୍ଟ ହେଉଛି ବୋଲି କୁହାଯାଏ ଆଉ ବିଭିନ୍ନ ସମୟରେ ଜଙ୍ଗଲ ନଷ୍ଟ ହେବାର ମଧ୍ୟ ଆମେ ଦେଖୁ, ଏହାଦ୍ୱାରା କ'ଣ ସବୁ ଅସୁବିଧା ହୁଏ ଆଉ ଜଙ୍ଗଲ ନଷ୍ଟର କାରଣ କ'ଣ? ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆମେ କିପରି ଭାବରେ ଅସୁବିଧାରେ ପଡ଼ୁଛନ୍ତି ବା ଏହାଦ୍ୱାରା କ'ଣ ସବୁ ଅସୁବିଧା ହେଉଛି?
1: ଜଙ୍ଗଲ ନଷ୍ଟ କରିବାର ବହୁତ ଥର ରିଜନ ଅଛନ୍ତି, ଯେମିତି ପ୍ରଥମେ ସୁରୁ କରିବା କି ଗୋଟେ ଇଲିଗାଲ ଏନକ୍ରୋଚମେଣ୍ଟ ଅଛନ୍ତି ସେହର ଭିତରେ, ଆପଣ ଜାଣିଛନ୍ତି କି ରିଜର୍ଭ ଫରେଷ୍ଟ ବି ଅଛନ୍ତି, ସେ ପାଖାପାଖି ବି କିଛି କିଛି ଜାଗା ଇଲିଗାଲ ଏନକ୍ରୋଚମେଣ୍ଟ ବି ଅଛନ୍ତି। ତାପରେ ଲୋକମାନେ କ'ଣ କରୁଛନ୍ତି, ସେ ପ୍ଲାଷ୍ଟିକ କିମ୍ବା ୱେଷ୍ଟ ସେ ଜଙ୍ଗଲ ଭିତରେ ପକାଇ ଦିଅନ୍ତି, ତାପରେ ଗଛ କାଟି ଦିଏ, ଇଲିଗାଲ ସ୍ମଗ୍ଲିଂ ବି ହେଇପାରିବେ। ତାପରେ ସେ ମତଲବ ଅଲଗା ଅଲଗା ଜାଗାରେ ସେ କରୁଛନ୍ତି, ରାଉରକେଲାରେ ଏମିତି ନାହିଁ, ବଟ୍ ସେମିତି ମୁଁ ରିଜନ ପଚାରିଥିଲି ତ ସେ ଅଲଗା ଅଲଗା ରିଜନ ଥିଲେ କି ପଲ୍ୟୁସନ ବି କିମ୍ବା ଅଲଗା ରିଜନ
0: ନିଆଁ ବି ଜଙ୍ଗଲରେ ଯୋଉ ନିଆଁ ଲଗେଇ ଦଉଛନ୍ତି,
1: ନିଆଁ ଲଗାଇ ଦେଇଛନ୍ତି, ସେ ବି ରିଜନ ଅଛନ୍ତି, ସେ ଅଲଗା ଅଲଗା ଜିନିଷ ଅଛି ତା ଦ୍ୱାରା ଜଙ୍ଗଲ ନଷ୍ଟ କରାଯାଇଛି ଲୋକମାନେ ଦ୍ୱାରା ଅଲଗା ଅଲଗା ଜାଗାରେ।
0: ଆଉ ୟା ଦ୍ୱାରା ଯେଉଁ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବିଭିନ୍ନ ପ୍ରକାର କ୍ଷୟକ୍ଷତି ମଧ୍ୟ ହେଉଛି ଆଉ ବିଶେଷ କରି ହାତୀମାନେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ସେମାନେ ବାହାରକୁ ଆସୁଛନ୍ତି ଆଉ ହାତୀମାନଙ୍କ ଦ୍ୱାରା ମଧ୍ୟ କ୍ଷୟକ୍ଷତି ହେଉଛି, ଫସଲ ହାନି ହେଉଛି, ଜୀବନହାନି ହେଉଛି। ତେଣୁ ଏଇ ଯେଉଁ କ୍ଷୟକ୍ଷତିକୁ କିପରି ଭାବରେ ଆମେ ନିୟନ୍ତ୍ରଣ କରିପାରିବା, ପ୍ରତିକାର କିପରି ଭାବରେ କରାଯାଇପାରିବ ଏଇ ଯେଉଁ ଜଙ୍ଗଲ ନଷ୍ଟ ବା କ୍ଷୟକ୍ଷତି ହେଉଛି?
1: ଏହା ରୋକିବା ପାଇଁ ଆମର ବିଭାଗ ପକ୍ଷରୁ ଦୁଇ ତରଫ ପଦକ୍ଷେପ ନିଆଯାଉଛି। ସୋ ପ୍ରଥମେ ତ ଅଛନ୍ତି କି ଜଙ୍ଗଲ ଭିତରେ ହାତୀ ଏକାଙ୍କ ପାଇଁ ଖାଦ୍ୟ କିମ୍ବା ବାଁସ ହଉ କି ବନାନା ହଉ କି ଫରେଷ୍ଟ ସ୍ପିସିଜ୍ ହଉ, ସେ ଜଳଛତ୍ର ସୃଷ୍ଟି କରାଯାଉଛି, ହାବିଟେଟ୍ ଏନରିଚମେଣ୍ଟ ବି କରାଯାଉଛି, ଅଲଗା ଅଲଗା ଏଫର୍ଟ୍ସ ଲିଆଯାଉଛି କି ଜଙ୍ଗଲ ଭିତରେ କ'ଣ କରିହେବ କି ସେ ଜଙ୍ଗଲରେ ଭିତରେ ରହିବେ, ବାହାର ପଶିବେ ନାହିଁ।
0: ଆଜ୍ଞା।
1: ତାପରେ ଦ୍ୱିତୀୟ ଏଫର୍ଟ ଲିଆଯାଇଛି ଗାଁ ଭିତରେ କି ଗାଁ ପାଖାପାଖି ସୋଲାର ଫେନ୍ସିଂ ବି କିଆଯାଇଛି, ଏଲିଫେଣ୍ଟ ଟ୍ରେଞ୍ଚିଂ ବି ଖୋଳାଉଛି, ଏବଂ ଆମର ଗଜବନ୍ଧୁ ବି ଅଛନ୍ତି କି କିମ୍ବା ଗଜ ସାଥୀ ଆପଣ କହୁଛନ୍ତି, ଗଜ ସାଥୀ କି ସ୍କ୍ୱାଡ୍ ମାନେ ଅଛନ୍ତି, ସେ ରେଗୁଲାର 24/7 ତାଙ୍କୁ ମନିଟର କରିବେ କି ହାତୀ କେଉଁପଟେ ଯାଇଛି, ସେ ତାଙ୍କୁ ରେଗୁଲାର ଟ୍ରେକିଂ କରିବେ।
0: ଆଜ୍ଞା।
1: ତାପରେ ରାଉରକେଲା ଡିଭିଜନରେ AI କ୍ୟାମେରା ବି ଇନଷ୍ଟଲ କରାଯାଇଛି, ସେ ସବୁ ରେଲୱେ ଲାଇନ ପାଖାପାଖି ସେ ଇନଷ୍ଟଲ ହେଇଛି, 5ଟା ଅଛନ୍ତି, ସେଥିପାଇଁ ସେ ତାଙ୍କ 5 କିଲୋମିଟର ରେଡିୟସ ଅଛନ୍ତି, ସେ 5 କିଲୋମିଟର ଭିତରେ ଟ୍ରେସ୍ କରିପାରିବେ କି କେଉଁଠି ହାତୀ ଅଛି ସେ କିମ୍ବା କି ରେଲ ଲାଇନ ପାଖରେ ଅଛନ୍ତି କ'ଣ। ତାପରେ ସେ ଆଲର୍ଟ ଜେନେରେଟ କରିକି ବହୁତ ଫରେଷ୍ଟ ରେଲୱେ ଡିପାର୍ଟମେଣ୍ଟକୁ ସେ ଅବଗତ କରାଇଛି, ତାପରେ ସେ କ୍ୱେଶ୍ଚନ ଲଗାଇକି ସେ ତାଙ୍କୁ ଇଜିଲି କ୍ରସ୍ କରିହେବ।
0: ଆଜ୍ଞା।
1: ତ ସେମିତି ଅଲଗା ଅଲଗା ଜିନିଷ ଚାଲୁଛି କି ସେମିତି ହାତୀ ମନୁଷ୍ୟ ସେ କନଫ୍ଲିକ୍ଟ ଅଛନ୍ତି ସେ କାମ ହୋଇପାରିବେ,
0: ମାନେ ହାତୀମାନଙ୍କର କ୍ଷୟକ୍ଷତିକୁ ରୋକିବା ପାଇଁ, ହାତୀଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଆପଣଙ୍କର AI କ୍ୟାମେରା ବ୍ୟବସ୍ଥା
1: କରାଯାଇଛି,
0: ଆଉ ତା ସହିତ ଆପଣମାନଙ୍କର ଯେଉଁ ଜଙ୍ଗଲରେ ଯତ୍ନ ନେବା ପାଇଁ ଯେମିତି ବନ ସୁରକ୍ଷା ସମିତି ହଉ କି ଗଛ ସାଥୀ ଯେଉଁ କହିଲେ ସେମାନେ ବି ଅଛନ୍ତି, ଆପଣମାନଙ୍କର ବନ ବିଭାଗର କର୍ମଚାରୀମାନେ ଅଛନ୍ତି ଯେଉଁମାନେ ତାଙ୍କର ଯାତାୟତ ଉପରେ ନଜର ରଖୁଛନ୍ତି, ଦୃଷ୍ଟି ରଖୁଛନ୍ତି, ଏବଂ ସେମାନେ କ୍ଷୟକ୍ଷତି ଯେମିତି ବିଶେଷ ଭାବରେ ନ କରିବେ ସେଥିପାଇଁ ପ୍ରଚେଷ୍ଟା କରାଯାଉଛି, ଆଉ ବିଶେଷ କରି ତାଙ୍କର ଜଙ୍ଗଲ ନଷ୍ଟ ଦ୍ୱାରା ଯେଉଁ ଅସୁବିଧା ହେଉଛି ବାସସ୍ଥାନ।

0: ସେମାନେ ହରଉଛନ୍ତି, ତାଙ୍କ ବାସସ୍ଥଳୀ ଉପରେ ପ୍ରଭାବ ପଡ଼ୁଛି, ତେଣୁ ସେଭଳି ନ ହେବା ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ଆପଣ କହିଲେ ରାଉରକେଲା ବନଖଣ୍ଡ ପକ୍ଷରୁ। ତେବେ ସାର୍ ଏଇଠି କୁହନ୍ତୁ ଯେ ବନ୍ୟ ସମ୍ପଦର ସୁରକ୍ଷା କିପରି ଭାବରେ କରିପାରିବା, ଏ ଦିଗରେ ବନ ବିଭାଗ ଓ ରାଉରକେଲା ବନଖଣ୍ଡ ପକ୍ଷରୁ କି କି ପଦକ୍ଷେପ ନିଆଯାଇଛି?
1: ଜଙ୍ଗଲର ସୁରକ୍ଷା କେବଳ ବନ ବିଭାଗର ଦ୍ୱାରା ଅସମ୍ଭବ, ଆପଣ ଜାଣିଛନ୍ତି କି। ଏଥିପାଇଁ ଆମେ ଲୋକମାନଙ୍କ ସାହାଯ୍ୟ ନେଇକି ସେମିତିକି BSS ଗଠନ କରାଯାଇଛି, ବନ ସୁରକ୍ଷା ସମିତି ଗଠନ କରାଯାଇଛି, କି ଗାଁ ଲୋକମାନେ ଆମର ଫରେଷ୍ଟ ଗାର୍ଡ ମାନଙ୍କ ମିଶିକି ସେ ଜଙ୍ଗଲର ସେ ସୁରକ୍ଷା କରିବେ।
0: ଆଜ୍ଞା,
1: ସୁରକ୍ଷା କରିବେ କି ସେତିକି କ'ଣ ହେବେ କି ସେ ସୁରକ୍ଷାରେ ଆମର ହେଲ୍ପ କରିବେ, ଆର୍ ତାଙ୍କୁ ବି NTFP ସେ ଅଲଗା ସାଲ୍ ଲିଭ୍ସ କି ଅଲଗା ଅଲଗା NTFP ଯେଉଁ ବି ଅଛନ୍ତି ତାଙ୍କୁ ବି ଦିଆହେବ, ସେତିକି ତାଙ୍କ ବି ଲାଇଭଲିହୁଡ଼ ହେଇଯାଇଛି ଅର୍ ଜଙ୍ଗଲକୁ ବି ପ୍ରୋଟେକ୍ସନ୍ ହେଇଯାଇଛି।
0: ଆଜ୍ଞା,
1: ତାପରେ ଲାଷ୍ଟ ଇୟରରେ ସେ ବିଶେଷ ମାନଙ୍କୁ ସେ ବର୍ମି କମ୍ପୋଷ୍ଟ ପ୍ରଡକ୍ସନ୍ ବି 2-3 ବର୍ଷ ହେଇଗଲା, ସେ ବର୍ମି କମ୍ପୋଷ୍ଟ ବି ରେଗୁଲାରଲି ସେ ପ୍ରଡ୍ୟୁସ୍ କରୁଛନ୍ତି, ସେ ବର୍ମି କମ୍ପୋଷ୍ଟ ପାଇଁ ତାଙ୍କୁ ଲାଇଭଲିହୁଡ଼ ପରିପୂର୍ତ୍ତି ହେଇଯାଇଛି, ତ ସେମାନେ ବି ସେମିତି ସେ ମୋଟିଭେଟ୍ ହେଇଯାଇଛି କି ସେ ବି ଜଙ୍ଗଲର ରକ୍ଷା କରିବେ, ତାଙ୍କ ବି ଲାଇଭଲିହୁଡ଼ ଚାଲିପାରିବେ।
0: ଆଜ୍ଞା,
1: ତାପରେ ଅଲଗା ଅଲଗା ସ୍କୁଲ ଅଛନ୍ତି କି କିମ୍ବା କଲେଜ ଅଛନ୍ତି କିମ୍ବା ଅଲଗା ଅଲଗା ଇନଷ୍ଟିଚ୍ୟୁଟ୍ ଅଛନ୍ତି, ମାଇନିଂ କମ୍ପାନୀ ଅଛନ୍ତି, ତାଙ୍କ ସାଙ୍ଗ ବି ମିଶିକି ଅଲଗା ଅଲଗା ସବୁ ତାଙ୍କ ପ୍ଲାଣ୍ଟେସନ୍ ନିଆଯାଇଛି, ଆୱେରନେସ୍ ରେଲି ବି କରାଯାଇଛି, ଅର୍ ସ୍କୁଲ ଭିତରେ ବି ଇକୋ କ୍ଲବ୍ସ ବି ଚାଲିଛି, ସବୁ ଅଲଗା ଅଲଗା ଆୱେରନେସ୍ ଜିନିଷ ବି ଚାଲିଛି।
0: ଆଜ୍ଞା, ଏ ଯେଉଁ କହିଲେ ବିଭିନ୍ନ କର୍ମଚାରୀ ଅଛନ୍ତି ଆଉ ଜଙ୍ଗଲର ଯତ୍ନ ନେବା ପାଇଁ ବନ ସୁରକ୍ଷା ସମିତି ମଧ୍ୟ ରହିଛନ୍ତି, ସେମାନଙ୍କ ଯେଉଁ ସଦସ୍ୟମାନେ ରହିଛନ୍ତି ସେମାନେ ଜଙ୍ଗଲ ସୁରକ୍ଷା କରିବା ପାଇଁ କାମ କରୁଛନ୍ତି, କେବଳ ଜଙ୍ଗଲ ନୁହେଁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ସେମାନେ ଯତ୍ନ ନେଉଛନ୍ତି ବା ବିଶେଷ ଧ୍ୟାନ ଦେଉଛନ୍ତି, ସେମାନଙ୍କ ପାଇଁ କ'ଣ ସବୁ ସୁବିଧା ସୁଯୋଗ ରହିଛି? ତାଙ୍କୁ କିଛି ପୁରସ୍କାର ଦିଆଯାଉଛି ନା ତାଙ୍କ ପାଇଁ କିଛି ଜୀବନ ଜୀବିକା ପାଇଁ ବ୍ୟବସ୍ଥା କରାଯାଇଛି?
1: ଆପଣ ସେମିତି ପଚାରିଛନ୍ତି କି BSSକୁ ବି ପ୍ରତ୍ୟେକ ବର୍ଷରେ BSS ମାନ ବି ସେ ସମ୍ମାନିତ ହେଉଛି, ଅନରେବଲ୍ CM ବି ତାଙ୍କୁ ସମ୍ମାନିତ କରାଯାଇଛି ଏଭ୍ରି ବର୍ଷ, ତାପରେ ଯେଉଁ ଲୋକମାନେ ଭଲ କାମ କରନ୍ତି ତାଙ୍କୁ ବି ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ବି ଆୱାର୍ଡ ଦିଆଯାଇଛି, ତାପରେ ସେ ଫରେଷ୍ଟ ଗାର୍ଡ ଫରେଷ୍ଟ ରେଞ୍ଜ ଅଫ୍ ସେମାନେ ତାଙ୍କୁ ବି ଅନରେବଲ୍ CM ଅଛନ୍ତି ସେ ବି ସମ୍ମାନିତ କରାଯାଇଛି ପ୍ରତ୍ୟେକ ବର୍ଷର, ତାଙ୍କ ବି ଷ୍ଟେପ୍ ନିଆଯାଇଛି କି ସେ ବି ମୋଟିଭେଟ୍ ରହିବେ କି କାମ କରିବା ପାଇଁ କି ସେ ସମ୍ମାନିତ ହେଇପାରିବେ।
0: ଆଜ୍ଞା,
1: ଅର୍ ସେମିତି ସ୍କୁଲକୁ ବି ଅର୍ ଗ୍ରାମ ପଞ୍ଚାୟତ ଯେଉଁ ବି ଭଲ କାମ କରନ୍ତି ତାଙ୍କୁ ବି ସମ୍ମାନିତ କରାଯାଇଛି ପ୍ରତ୍ୟେକ ବର୍ଷର।
0: ଆଜ୍ଞା,
1: ଯେଉଁ ପ୍ରତ୍ୟେକ ଷ୍ଟେକ୍ ହୋଲ୍ଡର ସବୁ ତାଙ୍କୁ ସାଥ ନେଇକି ଜଙ୍ଗଲ ବିଭାଗ କାମ କରୁଛି, ଅର୍ ଫ୍ୟୁଚରରେ ବି ମୁଁ ଚେଷ୍ଟା କରିବି କି ଏମିତି କାମ ଚାଲିବେ।
0: ନିହାତି ଭାବରେ, କାରଣ ବନ ସୁରକ୍ଷା ବା ଜଙ୍ଗଲ ସୁରକ୍ଷା କରିବା କେବଳ ବନ ବିଭାଗର କାମ ନୁହେଁ, ଏଥିପାଇଁ ସମସ୍ତଙ୍କର ସହଯୋଗ ଦରକାର, ଆଉ ବ୍ୟକ୍ତିଗତ ଭାବରେ ଯଦି ପ୍ରତ୍ୟେକ ଆମେ ସଚେତନ ହେବା, ଆମ ପରିବେଶର ସୁରକ୍ଷା କରିବା, ବୃକ୍ଷରୋପଣ କରିବା, ସବୁଜିମୟ ପରିବେଶ ସୃଷ୍ଟି କରିବା ପାଇଁ ଯତ୍ନଶୀଳ ହେବା, ତା ସହିତ ଜଙ୍ଗଲ ସୁରକ୍ଷା କରିବା, ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା, ତାହାଦ୍ୱାରା ଆମର ଜଙ୍ଗଲ ସୁରକ୍ଷିତ ହୋଇ ରହିପାରିବ ଏବଂ ଆମେ ମଧ୍ୟ ସୁରକ୍ଷିତ ହୋଇ ରହିପାରିବା। ତେବେ ସାର୍, ଏଇ ଯେଉଁ ବିଭିନ୍ନ କଥା ରାଉରକେଲା ବନଖଣ୍ଡ ପକ୍ଷରୁ କରାଯାଉଛି ସବୁଜିମୟ ପରିବେଶ ସୃଷ୍ଟି କରିବା ପାଇଁ, ଆପଣ ଯେମିତି କହିଲେ ବୃକ୍ଷରୋପଣ ଉପରେ ଦୃଷ୍ଟି ଦିଆଯାଉଛି, ବୃକ୍ଷ ଚାରା ବଣ୍ଟନ କରାଯାଉଛି, ଚଳିତ ବର୍ଷ ଏଥିପାଇଁ କିଛି ଧାର୍ଯ୍ୟ କରାଯାଇଛି, କେତେ କ'ଣ ବୃକ୍ଷ ଚାରା ରୋପଣ କରିବାର ଅଛି?
1: ପ୍ରତ୍ୟେକ ବର୍ଷ ବି ସେ ଲାଷ୍ଟ ଗତ ବର୍ଷ ବି ପାଖାପାଖି 3 ଲକ୍ଷ ଉପରେ ପ୍ଲାଣ୍ଟେସନ୍ ହେଇଛି, 3 ଲକ୍ଷ ସେପ୍ଲିଙ୍ଗ ଉପରେ ପ୍ଲାଣ୍ଟେସନ୍, ଏ ବର୍ଷ ମୁଁ ଚେଷ୍ଟା କରିବି କି ସେମିତି ଟଚ୍ କରିପାରିବେ।
0: ଆଜ୍ଞା,
1: ସେମିତି ସେ ଡିପାର୍ଟମେଣ୍ଟ ଆଗରେ ଅଛନ୍ତି, ଲାଷ୍ଟ ଇୟର ତ ସେ ଏକ ପେଡ଼ ମାଓ କେ ନାମ ଭିତରେ, ଏକ ପେଡ଼ ମାଓ କେ ନାମ 2.2 ଭିତରେ ସୁନ୍ଦରଗଡ଼ ଜିଲ୍ଲା ଟପ୍ କରାଯାଇଛି, ସେଥି ଭିତରେ ଆଇ ଥିଙ୍କ ସୁନ୍ଦରଗଡ଼ 14 ଲକ୍ଷ କିଛି ପ୍ଲାଣ୍ଟେସନ୍ ସେଦିନ ହିଁ ସେ ରେଜ୍ କରାଯାଇଛି, ସେ ପ୍ଲାଣ୍ଟ କରାଯାଇଛି।
0: ଆଜ୍ଞା,
1: ସେ ଏମିତି ଯେମିତି ଡିପାର୍ଟମେଣ୍ଟ ଟାର୍ଗେଟ୍ ଅଛନ୍ତି ସେ ତ ଚାଲିବେ, ତାପରେ ସବୁ ଲୋକମାନଙ୍କୁ ମିଶିକି ସ୍କୁଲମାନଙ୍କୁ ସବୁ ଅଲଗା ଅଲଗା ଷ୍ଟେକ୍ ହୋଲ୍ଡର ମିଶିକି ଅଲଗା ଅଲଗା ଜାଗା ବି ସେ ପ୍ଲାଣ୍ଟେସନ୍ ଚାଲିଛି, ତ ମୁଁ ଆଶା କରିବି କି ସେ ବହୁତ ଭଲ ନମ୍ବର ଆସିବେ ଲାଷ୍ଟ ଯେମିତି ପ୍ଲାଣ୍ଟେସନ୍ ଇୟର ସରିଯିବେ।
0: ଆଜ୍ଞା ସାର୍, ଯେମିତି ଆପଣ କହିଲେ ପ୍ରତ୍ୟେକ ବର୍ଷ ଚେଷ୍ଟା କରାହେଉଛି କେମିତି ଅଧିକରୁ ଅଧିକ ବୃକ୍ଷରୋପଣ ହୋଇପାରିବ, ଆଉ ସେଇ ତାହାକୁ ଦୃଷ୍ଟିରେ ରଖି ଆପଣ ମଧ୍ୟ ଚେଷ୍ଟା କରିବେ ଯେମିତି ଚଳିତ ବର୍ଷ ଆହୁରି ଅଧିକ ବୃକ୍ଷଚାରା ବଣ୍ଟନ ହେଉ କି ବୃକ୍ଷରୋପଣ ହେଉ କରାଯାଇପାରିବ, ଏବଂ ବୃକ୍ଷର ଯତ୍ନ ନେବା ପାଇଁ ଯେମିତି ଯାହା ସଚେତନତା ସୃଷ୍ଟି କରିବା ଦରକାର, ତାହା ମଧ୍ୟ ରାଉରକେଲା ବନଖଣ୍ଡ ପକ୍ଷରୁ ଏବଂ ଆପଣଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେସବୁ ମଧ୍ୟ ହୋଇପାରିବ, ଏହା ଆମେ ନିଶ୍ଚିତ ଭାବରେ ଆଶା କରିବା। ତେବେ ସାର୍, ବୃକ୍ଷରୋପଣ, ବୃକ୍ଷର ଯତ୍ନ ବା ବୃକ୍ଷର ସୁରକ୍ଷା ନେଇ ବା ଜଙ୍ଗଲର ସୁରକ୍ଷା ଦିଗରେ ଲୋକମାନେ ଏବେ କେତେ ସଚେତନ ଅଛନ୍ତି, ଏଥିପାଇଁ ସଚେତନତା ସହଭାଗିତାର ଆବଶ୍ୟକତା କେତେ ରହିଛି?
1: ଏବେ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସଚେତନ ଅଛନ୍ତି, ସେ ସୋସିଆଲ ମିଡ଼ିଆ ୟୁଜ୍ କରୁଛି, ସେ TV ଦେଖୁଛି, ତ ଲୋକମାନେ ଏବେ ଅଛନ୍ତି କି କ'ଣ ପ୍ରଭାବ ହେଇଛି କ୍ଲାଇମେଟ୍ ଚେଞ୍ଜ କ'ଣ ସେ ଯତ୍ନ ନେବେ, ତାପରେ ତାଙ୍କ ଫ୍ୟୁଚର ଜେନେରେସନ୍

0: କିଓସ୍କ ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: ଶ୍ରୋତାବନ୍ଧୁ ଶୁଣିଲେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଏକ ବିଶେଷ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବିଷୟ ରହିଥିଲା ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆଲୋଚନା କରିଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବିକାନ୍ତ ମୀନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ଅଶୋକ ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଟକ୍ଲେଟ୍ ଯୁବଶକ୍ତି ପରିବର୍ତ୍ତ ପଥ ପ୍ରଦର୍ଶକ, ଉପସ୍ଥାପନା ଜ୍ୟୋତ୍ସ୍ନା ରାଣୀ ସାହୁ।
3: ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ। ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି ଏବଂ ଭବିଷ୍ୟତର ଆଶା। ସେମାନଙ୍କର ଶକ୍ତି, ସୃଜନଶୀଳତା ଏବଂ ଆଗ୍ରହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଇତିହାସ କୁହେ, ଯେଉଁ ଯୁବକମାନେ ନିଜଠାରୁ ଅଧିକ ଚିନ୍ତା କରିବାକୁ ସାହସ କରିଥିଲେ ସେମାନେ ଅନେକ ସାମାଜିକ ଆନ୍ଦୋଳନ, ବୈଜ୍ଞାନିକ ଆବିଷ୍କାର ଏବଂ ସମାଜ ବିକାଶ କାର୍ଯ୍ୟରେ ନେତୃତ୍ୱ ନେଇଛନ୍ତି। ତଥାପି ଯୁବପିଢ଼ି ପରିବର୍ତ୍ତନର ପ୍ରତିନିଧି ହେବା ପାଇଁ ସେମାନଙ୍କୁ ସ୍ପଷ୍ଟ ନେତୃତ୍ୱ ଓ ପଥ ଆବଶ୍ୟକ, ଯାହା ସେମାନଙ୍କୁ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକାଶ କରିବାରେ ସାହାଯ୍ୟ କରେ। ନେତୃତ୍ୱ କେବଳ କର୍ତ୍ତାର ପଦବୀ ହାସଲ କରିବା ବିଷୟରେ ନୁହେଁ, ପ୍ରକୃତ ନେତୃତ୍ୱର ଅର୍ଥ ହେଉଛି ଅନ୍ୟମାନଙ୍କର ସେବା କରିବା, ସମସ୍ୟା ସମାଧାନ କରିବା, ଲୋକଙ୍କୁ ପ୍ରେରଣା ଦେବା ଏବଂ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଆଜିର ବିଶ୍ୱରେ ଯେଉଁଠାରେ ସମାଜ ଦାରିଦ୍ର୍ୟ, ବେକାରୀ, ଭୁଲ ସୂଚନା, ସାମାଜିକ ବିଭାଜନ ଏବଂ ପରିବେଶଗତ ଚିନ୍ତା ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେଠାରେ ଯୁବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇସଲାମ ଦାୟିତ୍ୱପୂର୍ଣ୍ଣ ନେତୃତ୍ୱର ବିକାଶକୁ ଦୃଢ଼ ଭାବରେ ଉତ୍ସାହିତ କରେ ଏବଂ ସମାଜକୁ ଅବଦାନ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରେ। ପ୍ରତ୍ୟେକ ପିଢ଼ି କିଛି ଆହ୍ୱାନ ଏବଂ ସୁଯୋଗ ଉତ୍ତରାଧିକାରୀ ଭାବରେ ପାଇଥାନ୍ତି। ଆଜିର ଯୁବପିଢ଼ିର ଦାୟିତ୍ୱ କେବଳ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତି ହେବା ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବାରେ ସାହାଯ୍ୟ କରିବା। ନେତୃତ୍ୱ ଭୂମିକା ଯୁବକମାନଙ୍କୁ ସମାଜ ସେବା, ଶିକ୍ଷା, ସାମାଜିକ କଲ୍ୟାଣ, ଉଦ୍ୟୋଗ ଏବଂ ସାମାଜିକ ସହଭାଗିତାରେ ଅଂଶଗ୍ରହଣ କରିବାରେ ସୁଯୋଗ ପ୍ରଦାନ କରେ। ଯେତେବେଳେ ଯୁବପିଢ଼ିଙ୍କୁ କମ୍ ବୟସରେ ଦାୟିତ୍ୱ ନେବାକୁ ଉତ୍ସାହିତ କରାଯାଏ, ସେମାନେ ନିଷ୍ପତ୍ତି ଗ୍ରହଣ, ଦଳଗତ କାର୍ଯ୍ୟ, ଯୋଗାଯୋଗ ଏବଂ ଦାୟିତ୍ୱବୋଧ ଭଳି ଗୁରୁତ୍ୱପୂର୍ଣ୍ଣ ଗୁଣଗୁଡ଼ିକ ଶିଖନ୍ତି। ଏହି ଗୁଣଗୁଡ଼ିକ ସେମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାରେ ସାହାଯ୍ୟ କରେ, ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟରେ ସକାରାତ୍ମକ ଅବଦାନ ଦେଇପାରିବେ। ଇସଲାମ ନେତୃତ୍ୱକୁ ଏକ ବିଶ୍ୱାସ ବୋଲି ବିବେଚନା କରେ। ନେତାମାନେ ସଚ୍ଚୋଟତା, ନ୍ୟାୟ ଏବଂ କରୁଣା ସହିତ ଲୋକଙ୍କ ସେବା କରିବାକୁ ଆଶା କରାଯାଏ। କୁରାନ ଏହି ଶିକ୍ଷା ଦିଏ ଯେ ନେତୃତ୍ୱ ଦାୟିତ୍ୱ ବହନ କରେ। ଏହା ବ୍ୟକ୍ତିଗତ ଲାଭ କିମ୍ବା ସ୍ଥିତି ବିଷୟରେ ନୁହେଁ, ବରଂ ନ୍ୟାୟ ଏବଂ ସଚ୍ଚୋଟତାର ସହିତ

ଓ କର୍ତ୍ତବ୍ୟ ପାଳନ କରିବାର ବିଷୟରେ। ନେତୃତ୍ୱ ପ୍ରତ୍ୟେକ ସ୍ତରରେ ରହିଛି। ଜଣେ ଶିକ୍ଷକ ଛାତ୍ରମାନଙ୍କୁ ନେତୃତ୍ୱ ଦିଅନ୍ତି, ପିତାମାତା ପରିବାରକୁ ନେତୃତ୍ୱ ଦିଅନ୍ତି, ସମ୍ପ୍ରଦାୟ ସ୍ୱେଚ୍ଛାସେବକମାନଙ୍କ ପ୍ରକଳ୍ପଗୁଡ଼ିକୁ ନେତୃତ୍ୱ ଦିଅନ୍ତି, ଏବଂ ଯୁବକମାନେ ସେମାନଙ୍କ ପଡ଼ୋଶୀ ଏବଂ ଅନୁଷ୍ଠାନ ମଧ୍ୟରେ ସକାରାତ୍ମକ ପଦକ୍ଷେପ ନେଇଥାନ୍ତି। ପୈଗମ୍ବର ମହମ୍ମଦ ବୟସ ନିର୍ବିଶେଷରେ ପ୍ରତିଭା ଏବଂ ଚରିତ୍ରକୁ ଚିହ୍ନିଥିଲେ, ଯେମିତିକି ଉସାମା ଇବନ୍ ଜାୟଦଙ୍କୁ ବହୁତ ଛୋଟ ଅବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭିଯାନର ନେତୃତ୍ୱ ନେବା ପାଇଁ ନିଯୁକ୍ତି କରାଯାଇଥିଲା। ଅନେକ ବୟସ୍କ ଏବଂ ଅଭିଜ୍ଞ ସାଥୀ ତାଙ୍କ ସେନାର ଅଂଶ ଥିଲେ, ତଥାପି ପୈଗମ୍ବର ତାଙ୍କ ଦକ୍ଷତା ଏବଂ ଚରିତ୍ର ଯୋଗୁଁ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦେଇଥିଲେ। ସେହିପରି ଅଲ୍ଲୀ ଇବନ୍ ଆବି ତାଲିବ୍ ଯୁବକ ଅବସ୍ଥାରେ ଇସଲାମ ଗ୍ରହଣ କରିଥିଲେ ଏବଂ ମୁସଲିମ ସମ୍ପ୍ରଦାୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସାହସ, ଜ୍ଞାନ ଏବଂ ପ୍ରତିବଦ୍ଧତା ଦର୍ଶାଏ କିପରି ଯୁବକମାନେ ସମାଜର ସ୍ତମ୍ଭ ହୋଇପାରିବେ। ଏହି ଉଦାହରଣଗୁଡ଼ିକ ଦର୍ଶାଏ ଯେ ଇସଲାମ ଯୁବ ଅଂଶଗ୍ରହଣକୁ ଉତ୍ସାହିତ କରେ ଏବଂ ଦକ୍ଷତା, ସମର୍ପଣ ଏବଂ ନୈତିକ ଚରିତ୍ରକୁ ମୂଲ୍ୟ ଦିଏ। ଯୁବକମାନଙ୍କ ପାଇଁ ନେତୃତ୍ୱ ପଥ ନିର୍ମାଣ କରିବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ, ସମ୍ପ୍ରଦାୟ, ସଂଗଠନ ଏବଂ ଧାର୍ମିକ ନେତାମାନଙ୍କ ପ୍ରୟାସ ଆବଶ୍ୟକ। ଯୁବକମାନଙ୍କୁ ଶିଖିବା ଏବଂ ଯୋଗଦାନ ଦେବାରେ ସୁଯୋଗ ଆବଶ୍ୟକ। ସମାଜ ସେବା ହେଉଛି ଏକ ପ୍ରଭାବଶାଳୀ ପଥ। ଶିକ୍ଷାଗତ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଅଭିଯାନ, ପରିବେଶଗତ ପଦକ୍ଷେପ କିମ୍ବା ରିଲିଫ କାର୍ଯ୍ୟକଳାପରେ ସ୍ୱେଚ୍ଛାସେବା ଯୁବପିଢ଼ିଙ୍କୁ ନେତୃତ୍ୱ ଦକ୍ଷତା ବିକାଶ କରିବା ସହିତ ସାମାଜିକ ଆହ୍ୱାନଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ। ଅନ୍ୟ ଏକ ପଥ ହେଉଛି ଶିକ୍ଷା ଏବଂ ଦକ୍ଷତା ବିକାଶ। ନେତୃତ୍ୱ ପାଇଁ ଜ୍ଞାନ ଆବଶ୍ୟକ। ଯୁବପିଢ଼ିଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ, ସାଧାରଣ ପ୍ରଶାସନ, ସାମାଜିକ କାର୍ଯ୍ୟ ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷଜ୍ଞତା ବିକାଶ କରିବାକୁ ଉତ୍ସାହିତ କରାଯିବା ଉଚିତ। ଇସଲାମ ଜ୍ଞାନ ଅନ୍ୱେଷଣ ଉପରେ ବହୁତ ଗୁରୁତ୍ୱ ଦିଏ। ଜ୍ଞାନ ଯୁବପିଢ଼ିଙ୍କୁ ସମସ୍ୟା ଚିହ୍ନଟ କରିବାକୁ ଏବଂ ସମାଜ ପାଇଁ ବ୍ୟବହାରିକ ସମାଧାନ ବିକଶିତ କରିବାକୁ ସଶକ୍ତ କରେ। ଆଧୁନିକ ସମାଜ ପ୍ରାୟତଃ ନେତୃତ୍ୱକୁ ଖ୍ୟାତି କିମ୍ବା କର୍ତ୍ତୃପକ୍ଷ ସହିତ ଜଡ଼ିତ କରିଥାଏ, ତଥାପି ଇସଲାମ ସେବକ ନେତୃତ୍ୱକୁ ପ୍ରୋତ୍ସାହିତ କରେ। ପୈଗମ୍ବର ମହମ୍ମଦ ତାଙ୍କ ଜୀବନ ଲୋକଙ୍କୁ ସାହାଯ୍ୟ କରିବାରେ, ଗରିବଙ୍କୁ ସମର୍ଥନ କରିବାରେ, ବିବାଦ ସମାଧାନ କରିବାରେ ଏବଂ ସମ୍ପ୍ରଦାୟ ମଧ୍ୟରେ ଏକତା ଗଠନ କରିବାରେ ବିତାଇଥିଲେ। ଭବିଷ୍ୟତରେ ଯୁବନେତାମାନେ ଏହି ମଡେଲକୁ ଅନୁକରଣ କରି ଅବହେଳିତ ପିଲାମାନଙ୍କ ପାଇଁ ଶିକ୍ଷାଗତ କାର୍ଯ୍ୟକ୍ରମକୁ ସମର୍ଥନ କରି ସ୍ୱଚ୍ଛତା ପରିବେଶ ଅଭିଯାନ ଆୟୋଜନ କରି ଅନ୍ତର୍ଧର୍ମ ଆଲୋଚନା ଏବଂ ସାମାଜିକ ସମନ୍ୱୟକୁ ପ୍ରୋତ୍ସାହିତ କରି ସମାଜର ବୟସ୍କ କିମ୍ବା ଦୁର୍ବଳ ସଦସ୍ୟମାନଙ୍କୁ ସହାୟତା କରି ସାକ୍ଷରତା ଏବଂ ଡିଜିଟାଲ ସଚେତନତାକୁ ଉତ୍ସାହିତ କରି ସମାଜର ପରିବର୍ତ୍ତନ ଆଣିପାରିବ। ଏହି କାର୍ଯ୍ୟକଳାପଗୁଡ଼ିକ ଛୋଟ ମନେ ହୁଏ, କିନ୍ତୁ ଏହା ଅର୍ଥପୂର୍ଣ୍ଣ ପରିବର୍ତ୍ତନ ସୃଷ୍ଟି କରିବା ସହିତ ସମ୍ପ୍ରଦାୟକୁ ମଜବୁତ କରେ। ଆଜିର ଯୁବପିଢ଼ି ଭୁଲ ସୂଚନା, ପଦାର୍ଥ ଅପବ୍ୟବହାର ଏବଂ ବଢ଼ୁଥିବା ସାମାଜିକ ଧ୍ରୁବୀକରଣ ସମେତ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିଷ୍କ୍ରିୟ ପର୍ଯ୍ୟବେକ୍ଷକ ହେବା ପରିବର୍ତ୍ତେ ଯୁବପିଢ଼ି ସମାଧାନର ଅଂଶ ହୋଇପାରିବେ। ସାମାଜିକ ଗଣମାଧ୍ୟମକୁ ଦାୟିତ୍ୱର ସହ ବ୍ୟବହାର କରି ଯୁବପିଢ଼ି ସଚେତନତା ପ୍ରସାର କରିପାରିବେ, ସକାରାତ୍ମକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିପାରିବେ ଏବଂ କ୍ଷତିକାରକ କାହାଣୀକୁ ପ୍ରତିହତ କରିପାରିବେ। ସେମାନେ ଆଲୋଚନା, ପରାମର୍ଶ କାର୍ଯ୍ୟକ୍ରମ ଏବଂ ସମ୍ପ୍ରଦାୟ ପଦକ୍ଷେପ ଆୟୋଜନ କରିପାରିବେ, ଯାହା ଏକତା ଏବଂ ବୁଝାମଣାକୁ ଉତ୍ସାହିତ କରେ। କୁରାନ ସମାଜରେ ସକାରାତ୍ମକ ଅବଦାନ ରଖିବାକୁ ଇସଲାମର ଅନୁଗାମୀମାନଙ୍କୁ ଉତ୍ସାହିତ କରେ। ଏହା ସକ୍ରିୟ ସମ୍ପ୍ରଦାୟ ସମ୍ପର୍କ ଏବଂ ନୈତିକ ନେତୃତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇଥାଏ। ନେତୃତ୍ୱ ଦକ୍ଷତା ସହିତ ଭଲ ଚରିତ୍ର ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସଚ୍ଚୋଟତା, ଧୈର୍ଯ୍ୟ, ନମ୍ରତା ଏବଂ ଦାୟିତ୍ୱ ପ୍ରଭାବଶାଳୀ ନେତୃତ୍ୱର ମୂଳଦୁଆ ଗଠନ କରନ୍ତି। ପୈଗମ୍ବର ମହମ୍ମଦଙ୍କ ବିଶ୍ୱସନୀୟତା ଏବଂ ସାଧୁତା ଲୋକଙ୍କ ସମ୍ମାନ ଏବଂ ବିଶ୍ୱାସ ଅର୍ଜନ କରିଥିଲା। ଏହି ଗୁଣଗୁଡ଼ିକୁ ପାଳନ କରୁଥିବା ଯୁବକମାନେ ସମାଜକୁ ବିଭାଜିତ କରିବା ପରିବର୍ତ୍ତେ ଏକତା ଡୋରିରେ ବାନ୍ଧି ରଖନ୍ତି।
ନେତାମାନେ ନୀତି ଏବଂ କରୁଣା ଦ୍ୱାରା ପରିଚାଳିତ ହେଲେ ସମ୍ପ୍ରଦାୟଗୁଡ଼ିକ ଲାଭାନ୍ୱିତ

0: କୁହନ୍ତି। ଯେକୌଣସି ସମାଜ ବିଷୟରେ ଭବିଷ୍ୟତ ଏହାର ପୂର୍ବ ନେତାଙ୍କ ଗୁଣବତ୍ତା ଉପରେ ନିର୍ଭର କରେ। ଯୁବପିଢ଼ି ପାଇଁ ନେତୃତ୍ୱ ପଥ ନିର୍ମାଣ କରିବା କେବଳ ଭବିଷ୍ୟତର ରାଜନେତା କିମ୍ବା ପ୍ରଶାସକମାନଙ୍କୁ ପ୍ରସ୍ତୁତ କରିବା ବିଷୟରେ ନୁହେଁ, ଏହା ମଧ୍ୟ ଜ୍ଞାନ ଏବଂ କରୁଣା ସହିତ ସେମାନଙ୍କ ସମ୍ପ୍ରଦାୟର ସେବା କରିପାରିବେ ବୋଲି ଦାୟିତ୍ୱବାନ ବ୍ୟକ୍ତିମାନଙ୍କୁ ପୋଷଣ କରିବା ବିଷୟରେ ଉଦ୍ଦିଷ୍ଟ।
1: ଶ୍ରୋତାବନ୍ଧୁ ଶୁଣିଲେ ଟକ୍ଲେଟନ୍ ଯୁବଶକ୍ତି ପରିବର୍ତ୍ତନ ପଥ ପ୍ରଦର୍ଶକ ଉପସ୍ଥାପନାରେ ଥିଲେ ଜ୍ୟୋତ୍ସ୍ନା ରାଣୀ ସାହୁ। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ କେତୋଟି ଭଜନ। ପ୍ରଥମେ ସଂଗ୍ରାମ କେଶରୀ ମହାନ୍ତିଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ରୀତି ମହାନ୍ତି।

ଶ୍ରୋତାବନ୍ଧୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି, ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଅଞ୍ଜଳି ମିଶ୍ର।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 444 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସମ୍ରାଟଙ୍କୁ ଯେପରି ଅନୁଜୀବୀ ଭାଟମାନେ ତାଙ୍କ ଯଶ ଓ ପରାକ୍ରମ ଗାନ କରି ସକାଳୁ ଉଠାଇଥାନ୍ତି, ସେହିପରି ପ୍ରଳୟ ଶେଷ ବେଳକୁ ନିର୍ଗୁଣ ବ୍ରହ୍ମଙ୍କୁ ତିନି ବେଦ ପରମାତ୍ମା ପ୍ରତିପାଦକ ବଚନରେ ସ୍ତୁତି କରିଥାନ୍ତି। ବେଦ ବ୍ରହ୍ମଙ୍କର ଦୁଇ ପ୍ରକାର ଲୀଳା ପ୍ରତିପାଦନ କରିଥାଏ। ଘଟ ଆଦି ବିକୃତ ପଦାର୍ଥ ମୃତ୍ତିକାରୁ ଉତ୍ପନ୍ନ ହୋଇ ସେଥିରେ ଲୀନ ହୋଇଥାନ୍ତି। ସେପରି ବିକୃତି ରୂପରେ ଯେଉଁ ବିଶ୍ୱର ଉତ୍ପତ୍ତି ଘଟେ

ମାତ୍ର ପ୍ରଳୟ ସାଧିତ ହୁଏ ଅବିକୃତ ବ୍ରହ୍ମ ମଧ୍ୟରେ। ବ୍ରହ୍ମ ଏକମାତ୍ର ଅବଶିଷ୍ଟ ଥାନ୍ତି, ସେ ତ୍ରିଗୁଣମୟୀ ମାୟାର ଅଧିପତି। ସେହି ମାୟା ଶକ୍ତି ବଳରେ ସେ ସୃଷ୍ଟି ଆଦି ଲୀଳା କରିଥାନ୍ତି।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 444 ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମରେ କଳା ସାଆନ୍ତ ଭଜନ ଆଲବମ୍ରୁ କେତୋଟି ଭଜନ। ଗୀତ ରଚନା ଅଲେଖ ବିଶ୍ୱାଳ, କଣ୍ଠ ଓ ସଙ୍ଗୀତ ଅରବିନ୍ଦ ମୁଦୁଲି।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: ଜେଜେ ଏଇଟା କୋଉ ପ୍ଲାଣ୍ଟ?
2: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍, କ୍ଲିକ୍ ଅନ୍ ଦ ଲିଙ୍କ୍, ଏବେ କରୁଛି।
1: ଜେଜେ ରୁହ, ଲିଙ୍କରେ କ୍ଲିକ୍ କର ନାହିଁ।
2: କାହିଁକି?
1: ଏଇଟା SMS ସ୍କାମ, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
2: ଓହ, ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।
0: ପରବର୍ତ୍ତୀ ଭକ୍ତି ଗୀତଟି ଶୁଣନ୍ତୁ। ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ରଚନା ଅଲେଖ ବିଶ୍ୱାଳ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଭଜନଟି, ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ରଚନା ଅଲେଖ ବିଶ୍ୱାଳ।

ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆସନ୍ତୁ ଜାଣିନେବା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ସୂଚନାର ପରେ ପରେ ଶୁଣିବେ କେତୋଟି ଦେଶାତ୍ମବୋଧକ ଗୀତ। ଇତିମଧ୍ୟରେ 6:20 ଆକାଶବାଣୀ ଦିଲ୍ଲୀରୁ ରହିଛି ସଂସ୍କୃତରେ ସମ୍ବାଦ, 6:45 ଆଞ୍ଚଳିକ ସମ୍ବାଦ ଏବଂ 6:55 ଆଜିର ପ୍ରସଙ୍ଗ କାର୍ଯ୍ୟକ୍ରମ, 7:02 ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣିବେ ସମ୍ବଲପୁରୀ ଭାଷାରେ ଆଞ୍ଚଳିକ ଖବର, 7:15 ଓଡ଼ିଆରେ ସମ୍ବାଦ ଏବଂ 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଆଜି ଶୁଣିବେ କନ୍ଧମାଳ ଜିଲ୍ଲାର ହାଲଚାଲ। ଆଜି ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରାତି 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ, 8:45 ସମାଚାର ସନ୍ଧ୍ୟା ଏବଂ ରାତି 9:00 ଇଂରାଜୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:15 କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀରୁ। ଆଜି ରାତି 10:00 ଗୀତ ଏବଂ ଗଜଲ କାର୍ଯ୍ୟକ୍ରମରେ ଶୁଣିବେ ପଙ୍କଜ ଉଦାସ ଗାଇଥିବା କେତେଗୋଟି ଗଜଲ। ରାତି 10:30 ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିବେ କୃଷ୍ଣ ଗୁରୁ ଭଜନ, ପରିବେଷଣ କରିଛନ୍ତି ହତ କିଶୋର ସାହୁ ଏବଂ ସାଥୀ। ପରିଶେଷରେ ରାତି 11:00 ରହିଛି ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଏବେ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 215 ଅଧ୍ୟାୟ। ସକାଳ 7:25 ଶୁଣିବେ ଶିଶୁରାଇଜ କାର୍ଯ୍ୟକ୍ରମ ଏବଂ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ପୂଜା ପଣ୍ଡା ସେବା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ବିଶେଷଜ୍ଞ ରାମଚନ୍ଦ୍ର ପୂଜା ପଣ୍ଡା। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ କିଷାନ ଗୀତ ପରିବେଷଣ କରିଛନ୍ତି ସଂଯୁକ୍ତା କୁଜୁର ଏବଂ ସାଥୀ। ଦିନ 10:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ମଧ୍ୟାହ୍ନ 12:00 ନାରୀମହଲ କାର୍ଯ୍ୟକ୍ରମରେ ଶୁଣିବେ ଖାଦ୍ୟ ସୁରକ୍ଷା ଯୋଜନା ଆଲୋଚନା କରିଛନ୍ତି ଶିକ୍ଷୟିତ୍ରୀ ମମତା ଭୂମିଜ। ସନ୍ଧ୍ୟା 5:30 ଶୁଣିବେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ମାନବ ସମାଜର ମଙ୍ଗଳ ଦିଗରେ ସବୁଜ ବନାନୀର ଆବଶ୍ୟକତା ଆଲୋଚନା କରିଛନ୍ତି DFO ଯଶବନ୍ତ ସେଠୀ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ସଜନା ଛୁଇଁ ଚାଷ ଆଲୋଚନା କରିଛନ୍ତି ବିଶ୍ରା ବ୍ଲକ ଝିର୍ପାଣୀର ବ୍ରଜକାନ୍ତ କୁଲୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ଦେଶାତ୍ମବୋଧକ ଗୀତ। ପ୍ରଥମେ ଶୈଳଭାମା ମହାପାତ୍ର ଏବଂ ସାଥୀଙ୍କ କଣ୍ଠରେ।

0: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ,
1: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
0: ଯୋଗାଯୋଗ ନମ୍ବର 6371500092।
1: ଆଜ୍ଞା ହଁ, 6371500092।
2: ଏବେ ଶୁଣନ୍ତୁ କରୁଣାକର ସେଠୀ ଏବଂ ସାଥୀଙ୍କ କଣ୍ଠରେ

ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଦେଶାତ୍ମବୋଧକ ଗୀତ ଶୁଣନ୍ତୁ, କରୁଣାକର ସେଠୀ ଏବଂ ସାଥୀଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଟିକେ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି ପାରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ NCCF ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କ

0: ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯେଉଁ ଷ୍ଟ୍ରାଇକ୍କୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା ଏବଂ ତାଙ୍କର ଯେଉଁ ଦଶଦାଫି ଯେଉଁ ଥିଲା ଡିମାଣ୍ଡ ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଇଛି ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ଜାମିନ ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା ତା ପାଇଁ ଗୋଟେ କମିଟି ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷ କରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସି ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସି ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000ରୁ ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
2: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓର ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା

0: ଘୋଷଣା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା। ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା

ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟବସାୟିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜୀକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ LPG ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସରଚାର୍ଜକୁ 12% 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଂ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 December 25 କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50%କୁ ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।

0: ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର, ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଆଇବେ ଉପରାଷ୍ଟ୍ରପତି। ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଥି ଧାନ ଘିଣା ଲକ୍ଷ୍ୟ ପୂରା ହୋଇଛି କହିଲେ।

0: ସମବାୟ ମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜ ଲାଗି ହେବା ଫୁଲୁରି ତେଲ ଆଉ ଲଘୁଚାପ ପ୍ରଭାବତି ରାଇଜେ ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରବାର୍ ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହିବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଏଥର ପୁରା ଖବର, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଇବା 9 ଦିନ ଓଡ଼ିଶା ଗସ୍ତତେ ଆସୁଛନ୍। ତାଙ୍କର ଗସ୍ତକେ ସଫଳ ଆଉ ସୁଚାରୁ ଭାବେ ସମ୍ପନ୍ନ କରବାର୍ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କର ଗସ୍ତ ସମୟଥି ସୁରକ୍ଷା ପ୍ରୋଟୋକଲ୍, ଯାଆସ୍, ଚିକିତ୍ସା, ମୌଳିକ ସୁବିଧା ଆଉ ଭିନ୍ ଭିନ୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ସମୀକ୍ଷା କରାଯାଇକରି ସମ୍ପୃକ୍ତ ବିଭାଗମାନଙ୍କୁ ଦରକାରୀ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଆଇବା 9 ଦିନ ଉପରାଷ୍ଟ୍ରପତି ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରନ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗ ଦେବେ। ଇତାର ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାଠାରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ନାଇଜର୍ର 15 ସମାବର୍ତ୍ତନ ଉତ୍ସବଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଅଭିଭାଷଣ ଦେବେ। ଏ ବୈଠକଟି ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜର ବିଭାଗର ପ୍ରସ୍ତୁତି ବାବଦେ ଜଣାଇଥିଲେ। ରାଇଜେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ସେ କହିଛନ୍, 2025-26 ରବି ଧାନ ସଂଗ୍ରହ ଲାଗି 2,00,000 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାରିଜ କରାଯାଇଥିବା ବେଳେ ଗଲା କାଲି ତକ 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି। 3,59,000 ଅତ୍କା ଚାଷୀ ଧାନ ବିକିଥିବା ବେଳେ ସେମାନଙ୍କୁ 4,69 କୋଟି ଟଙ୍କା ସର୍ବନିମ୍ନ ମୂଲ୍ୟ ଆଉ 1,255 କୋଟି ଟଙ୍କା ଇନ୍ପୁଟ୍ ସାହାଯ୍ୟ ଦିଆଯାଇଛି। ହେଲେ ଧାନ ଘିନା ସମୟକେ ଆଉ ନାଇଁ ବଢ଼ାଯାଏ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ରାଇଜେ ଚଲତି ବଛର ସାର ଅଭାବ ନାଇଁ ହୁଏ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ରାଜ୍ୟର ସବୁ ପେକ୍ସନ ଭରପୁର ମାତ୍ରାଥି ସାର ମହଜୁଦ ରହିଥିବାର ଶ୍ରୀ ବଳସାମନ୍ତ କହିଛନ୍। ସୂଚନା ଅନୁସାରେ ଏଛେନ୍ ରାଇଜେ 81,000 ଟନ୍ ସାର ମହଜୁଦ ଥିବାର ବେଳେ ଆଇବା ଦିନେ ଅତ୍କା ସାର ଆସ୍ବା ବୋଲି ସେ କହିଛନ୍। ଇ ବଛର 80,000 ଟନ୍ରୁ ଅତ୍କା ୟୁରିଆ, 9,000 MOP, 17,000 ଟନ୍ BAP ଆଉ 29,000 ଟନ୍ NPKS ସାର ମହଜୁଦ ରହିଥିବାର ସୂଚନା ମିଳିଛି। ରାଇଜେ ଘରୋଇ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ଲାଗି ନୂଆ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଓଡ଼ିଶା ଶିକ୍ଷା ଆଇନ 1969 ଆର୍ ଶିକ୍ଷା ଅଧିକାର ଆଇନ 2009 ଭିନ୍ ଭିନ୍ ଧାରାକେ ଆଧାର କରିକରି ଏ ନୂଆ ସଂଶୋଧିତ ନିୟମାବଳୀ ତିଆରି କରାଯାଇଛି। ଏତ୍କେ ସରକାରଙ୍କର ବିନା ଅନୁମତି ଆଉ ସ୍ୱୀକୃତି ପ୍ରମାଣପତ୍ର ନାଇଁ ଥିଲେ ରାଇଜେ କେନ୍ସି ବିଦ୍ୟାଳୟ ପ୍ରତିଷ୍ଠା କି ପରିଚାଳନା ନାଇଁ କରାଯାଇପାରେ। ନୂଆ ସଂଶୋଧିତ ନିୟମ ଅନୁସାରେ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସୁରକ୍ଷିତ ଆଉ ସ୍ୱାସ୍ଥ୍ୟକର ପରିବେଶ, ପିଇବାର ପାନ, ଖେଲ ପଡ଼ିଆ ଆଉ ରେମ୍ ବାଗିର ମୌଳିକ ସୁବିଧାକେ ଜବରାନ କରାଯାଇଥିବା ବେଳେ ଶିକ୍ଷା ବଛର ମୂଲ ହେବାର ଆଗନୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଅନୁମତି ଉତ୍ରୁ ହିଁ ନୂଆ ବିଦ୍ୟାଳୟ ଖୋଲାଯାଇପାରବା। ପୁଲିସ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି ପୁରୀନ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବାବଦ ସମୀକ୍ଷା କରିଛନ୍। ବୈଠକଟି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବାବଦ ଆଲୋଚନା କରାଯାଇଥିଲା। ଇତାର ସହିତ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍।
1: ଏ ରଥଯାତ୍ରା ପାଇଁ ପ୍ରାୟ 12,000 ଜନ ପୁଲିସ କର୍ମୀ, ଟ୍ରାଫିକ କନଷ୍ଟେବଲ୍ସ, ହୋମଗାର୍ଡ, CAPF ପୁରୀରେ ମୁତୟନ ହେବେ। ସେଥିରେ 200ରୁ ଉର୍ଦ୍ଧବ ଓଏସ୍ଏପି ଆୟର ବାଟାଲିୟନ୍ ର ଫୋର୍ସ ରହିବ। ତା ଛାଡ଼ିକେ ଓଆର୍ କନଷ୍ଟେବଲ, ଟ୍ରାଫିକ କନଷ୍ଟେବଲ, APR କନଷ୍ଟେବଲ ମୁତୟନ କରାଯିବ। 3,000 ପାଖାପାଖି ହୋମଗାର୍ଡ ମୁତୟନ କରାଯିବ। 10 କମ୍ପାନୀ CAPF ର ମୁତୟନ ରହିବ। ସେଥିରେ ରାପିଡ୍ ଆକ୍ସନ ଫୋର୍ସ ବି ଅଛି, CRPF ବି ଅଛି, BSF ବି ଅଛି। ମୁଁ ମାତ୍ର ଆପଣ ଜରିଆରେ ଜନସାଧାରଣଙ୍କୁ କହିବାକୁ ଚାହିଁବି କି ସେମାନେ ଯେଉଁ ସମୟରେ ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ସେମାନେ ହେଉଛନ୍ତି, ସେମାନେ ଓଡ଼ିଶା ପୁଲିସର ପୋର୍ଟାଲ ଟ୍ରାଫିକ ପାଇଁ ଯେଉଁ ବିଭିନ୍ନ ସମୟରେ ଆଡଭାଇଜରି ଦିଆହେବ ସେସବୁରା ସେମାନେ ମନେ ପକାଇବେ, ଧ୍ୟାନ ଦେବେ ଓ ଯେଉଁ ସଲାହ ସେମାନଙ୍କୁ ଏ ପୋର୍ଟାଲ ଜରିଆରେ ଦିଆଯାଉଛି ସେଟାକୁ ସେମାନେ ଫଲୋ କରିବେ।
0: ବୈଠକଟି ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସହିତ ଅଲଗା ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷାକେ ନେଇକରି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଥି ଖୋର୍ଦ୍ଧା ଜିଲ୍ଲାର ଭିନ୍ ଭିନ୍ ତହସିଲର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁଥି ଥିବାର ଆଉ ମାର୍ଫତଦାନଙ୍କ ନାଁଥି ରେକର୍ଡ଼ଭୁକ୍ତ ଜମିର ରେକର୍ଡ଼ ଅଫ୍ ରାଇଟ୍ ସଂଶୋଧନ କାମ ସଫଳତାର ସହିତ ଜାରି ରହିଛି। ଜିଲ୍ଲାର ଭିନ୍ ଭିନ୍ ତହସିଲର

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ ଏଫ୍ଏମ୍ 101 MHz ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରେଲେ କରି ପ୍ରଚାର।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज

0: तीसरे सेमीकंडक्टर पावर प्लांट में भी चिप पैकेजिंग का कमर्शियल प्रोडक्शन शुरू हो रहा है।
1: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
2: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା प्लांट चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
0: हमने संकट शुरू होते ही रिफाइनरी के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरी को रसोई गैस एलपीजी बनाने के लिए कहा गया और 7 के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मेट्रिक टन एलपीजी का उत्पादन देश में होता था, संकट के दौरान वो 54,000 मेट्रिक टन बढ़ गया।
1: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ତାରିଖରେ ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1875 ଟଙ୍କାରୁ ବୃଦ୍ଧି ପାଇ 2125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଶ୍ ଆନ୍ତର୍ଜାତିକ B2B ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଖେଳ ଖବର। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟିଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ପୂର୍ତ୍ତି ଓ ରାଜ୍ୟରେ 2 ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

0: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
1: ଜୁନ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1470 କେଜି, ଯାର ମୂଲ୍ୟ ହେଉଛି 1.4 କ୍ରୋର୍ ରୁପିଜ। ସେଟା ଚୋରା ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗ ପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା, ସାବରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା MP ର ଜଣେ ଅଛି, ସେ ସାବରିଆ କୋଡନି ମଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗ ପିନ୍ କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ ବି ଥିଲା, ସେଟା ବି ସିଜ୍ ହେଇଛି।
0: ମାର୍ଚ୍ଚ 31 କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2 ବାର ବନ୍ଧୁକ, 2 ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8 mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023 ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଅତି ଯତ୍ନରେ ସ୍ନେହର ସହିତ ଚାରାଟିଏ ଦେଲେ ରୋଇ, ହସିବ ଧରଣୀ ହସିବ ବନାନୀ, ହସୁଥିବା ଆମେ ଭାଇ, ଆମ ଚାରିପାଖ ଲାଗିବ ଯେମିତି ସବୁଜ ସୁନ୍ଦର ଭରା, ଆଖିରେ ମନରେ କେତେ ଯେ ସପନ ନୀତି ଦେଉଥିବ ଧରା। ହଁ ଶ୍ରୋତା ବନ୍ଧୁ, ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ, ଏଇ ସ୍ୱଚ୍ଛତା ହିଁ ପବିତ୍ରତା। ପବିତ୍ରତା ଆସିବ ସେତେବେଳେ ଯେତେବେଳେ ଆମେମାନେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପି ଦେବୁ ଗଛର ସେବାରେ। ଗୋଟିଏ ଛୋଟ ଶିଶୁକୁ ଆମେ ଯେମିତି ସ୍ନେହ ଆଦର କରୁଛେ, ତାକୁ ଲାଳନ ପାଳନ କରି ଭଲ ମଣିଷଟିଏ ଗଢ଼ି ତୋଳୁଛେ, ଠିକ ସେହିପରି ଗୋଟେ ଛୋଟ ଚାରାକୁ ଭଲ ପାଇ ବସିବା, ତାକୁ ମନ ଧ୍ୟାନ ଦେଇ ଯତ୍ନ ସହକାରେ ଲାଳନ ପାଳନ କରି ଛୋଟ ଚାରାରୁ ମହାଦ୍ରୁମରେ ପରିଣତ କରିଦେବା, ଆଉ ସିଏ ଦେବ ଆମମାନଙ୍କୁ ଜଳ ଠାରୁ ଜାଳେଣୀ ଯାଏ ସବୁ କିଛି। ଦେଖେଇବ ଜୀବନ ଆଉ ଜୀବିକାର ପଥ, ଶିଖେଇବ ଜିଇଁବାର ନୂତନ କୌଶଳ, ତା ସହିତ ସୁଖ ସମୃଦ୍ଧି ଓ ସମ୍ଭାବନାର ନୂତନ ଦିଗନ୍ତ। ଆମରି ଭଲ ପାଇବାର ବନ୍ଧନରେ ସେ ବାନ୍ଧି ହେଇଯିବ ଆପେ ଆପେ, ଆଉ ସବୁଦିନ ପାଇଁ ଆମ ସେବା କରି ଚାଲିବ। ଖରା ବର୍ଷା ଶୀତ କାକରକୁ ପାଦରେ ଆଡ଼େଇ ଦେଇ ଆମ ପାଇଁ ଜୀବନ ଦେଇଦେବ, ତେଣୁ ଆସନ୍ତୁ ନା ଆମେ ବି ଜୀବନ ଦେଇଦେବା ତାରି ପାଇଁ। ବିଲ ବାଡ଼ି ହୁଡ଼ା ଠାରୁ ଆରମ୍ଭ କରି ଅନାବାଦି ଆଉ ପତିତ ଜମି, ସ୍କୁଲ କଲେଜ, ଖାଲି ଥିବା ସ୍ଥାନରେ ରାସ୍ତା କଡ଼ରେ ବହୁଳ ପରିମାଣରେ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ସୁନ୍ଦର ଓ ନିରାମୟ ରଖିବାର ସଂକଳ୍ପ ନେବା ଏବେଠାରୁ। ହଁ ଶ୍ରୋତା ବନ୍ଧୁ, ଏବେଠାରୁ କାହିଁକି ନା ଜୁଲାଇ 1 ଠାରୁ 7 7 ଯାଏ ଏହି ମହୋତ୍ସବ ସପ୍ତାହରେ ସାମିଲ ହୋଇ ଅତି କମ୍ରେ 7 7 ଗଛ ରୋପଣ କରି ତାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଶପଥ ନେବା। ପ୍ରାକୃତିକ ପର୍ଯ୍ୟାବରଣକୁ ଆଖି ଆଗରେ ରଖି ଜଣେ ସଚେତନ ନାଗରିକ ହିସାବରେ ନିଜକୁ ଏହି ପୁଣ୍ୟ କାମରେ ନିୟୋଜିତ କରିପାରିଲେ ବନ ମହୋତ୍ସବ ପାଳନର ଯଥାର୍ଥତା ଠିକ ରୂପେ ପ୍ରତିପାଦିତ ହୋଇପାରିବ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନ ମହୋତ୍ସବ 2026। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ, ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026 ଆମେ ଆଲୋଚନା କରିବା। ତାହେଲେ ଆପଣ ପ୍ରଥମେ କୁହନ୍ତୁ, ବନ ମହୋତ୍ସବ କଣ, ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି?
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ, ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ, ନିଜ ବାଡ଼ି ବଗିଚା ହଉ ଅନୁଷ୍ଠାନ ହଉ, ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗେଇବା ପାଇଁ ଆଗଭର ହେଇଥାଉ।
0: ଆଜ୍ଞା।
1: କିନ୍ତୁ 1950 ମସିହାରୁ ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର, ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ ନିଶ୍ଚିତ ରହିବ, ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା, ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତ ବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ କେ ମୁନ୍ସି, ସିଏ ଜୁଲାଇ ମାସ 1-7 ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ। ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନଜାଗରଣରେ ପରିଣତ କରିବା ପାଇଁ ସିଏ ତାକୁ ଆଖିରେ ରଖିକି ଏଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ, ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ। ଅନୁଷ୍ଠାନ ହଉ, ପ୍ରତ୍ୟେକ ନାଗରିକ ହୁଅନ୍ତୁ, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ, ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି। ସେଥିପାଇଁ ଏଇ କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ। ଅନ୍ୟ ପର୍ବପର୍ବାଣି ଯେମିତି ଆମେ ତାକୁ ପାଳନ କରୁ, ସେଇଭଳି ସବୁ ଜାଗାରେ ସବୁ ସ୍ଥାନରେ ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
0: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ସେଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ, ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
1: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ রক্ষা করা এইটা হচ্ছে বন মহোৎসবর গোটে মুখ্য উদ্দেশ্য। কেবল পরিবেশ কু সবুজ সুন্দর করা ভাবি থাকু তা ছড়া আমার মানব জীবন বা মানব সমাজর যে আমার মুখ্য দরকার অম্লজান এইটা কেবল বৃক্ষরাজি দ্বারা হি মিলি থাকে। তেণুকরি মানব সমাজর পৃথিবী পৃষ্ঠের স্থিতি পাই বৃক্ষরোপণ হচ্ছে অপরিহার্য। তেমন এই আমার যে মহৎ উদ্দেশ্য পাই আমি বন মহোৎসবটা করথাও কিন্তু আপনার মানে জানিছেন্তি যে বৃক্ষরাজি রহিলে জলবায়ুর বর্তমান যে ব্যাপক পরিবর্তন হচ্ছে তাহা কিপরি সন্তুলন রহিপারিব মৃত্তিকার সংরক্ষণ হইপারিব জৈব বিবিধতা দ্বারা যে রহুছি বর্তমান পিঢ়িরে যাহা রহিছি কেমতি ভবিষ্যৎ পিঢ়ি পাই সমান স্তরে রহিব যা কি আমার ভবিষ্যৎ পিঢ়ির আবশ্যকতা পূরণ করিবার সহায়ক হব এবং আমি যে কৌছি জলস্তর কমি যাচ্ছি খসি যাচ্ছি তাহা কেমতি স্থির রহিপারিব এই সব আখিরে রাখি আমার বন মহোৎসব কার্যক্রম কু করা যাইতে।
2: স্যার বর্তমান তো বন মহোৎসব সপ্তাহ চালিছি এই 2026 মসিয়ারে বন বিভাগ তরফ রু কেতি চারা বণ্টন করা যিবার ধার্য করা যাইছি।

0: ବ୍ୟବସ୍ଥା ହେଇଛି?
1: ଆମର ସାରା ଓଡ଼ିଶାରେ ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯୋଉ ଆବଶ୍ୟକତା ପାଇଁ ଯାହା ଦରକାର ସେଇ ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ବୃକ୍ଷରେ ପୁଣି ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗିନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏଇ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳି ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
0: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
1: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026ର ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ, ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
0: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
1: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆପଣଙ୍କ ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
0: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି ଏ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
1: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡ ଅଛି, ଏମିତି ଆମର ଯୋଉ 50ରୁ ଉର୍ଦ୍ଧ୍ୱ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ୍ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ୍ ଭାବରେ କରାଯାଉଛି ନା ନାହିଁ ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି ଜୁନ୍ 30 ସୁଦ୍ଧା ଏଇ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ ଯୋଉଟାକି ଆମେ ଜୁଲାଇ 1ରୁ ତାକୁ ବଣ୍ଟନକୁ ହାତକୁ ନେଇଥାଉ।
0: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟା ଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କଣ, ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
1: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନବାର ବ୍ୟବସ୍ଥା ରହିଛି, ସେମାନେ ନେଇ ନିଜ ବାଡି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
0: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
1: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ, ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ। ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ ଏସ୍ଏଚ୍ଜି ମା ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଆମେ ଖବର ପହଞ୍ଚେଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ। ଏବଂ ଆମର ସୋସିଆଲ ମିଡିଆରେ ବି ଆର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ

0: ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯେଉଁ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯେଉଁ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହୋଇପାରିବେ। ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି। କଟକ ବନଖଣ୍ଡ ତରଫ ଆମେ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ରଖିଛୁ, ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ ଫ୍ରି ନମ୍ବରଟା ହେଲା 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ସେ ଟୋଲ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ଯେଉଁ ଶ୍ରୋତା ବନ୍ଧୁମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ, ତାହେଲେ ଏଇ ଟୋଲ ଫ୍ରି ନମ୍ବରରେ ଫୋନ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍, ଯେଉଁମାନେ ଜାଣିପାରିବେନି ତାଙ୍କ ପାଇଁ ଯେଉଁ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯେଉଁ ବେସରକାରୀ ନର୍ସରୀ ସବୁ ରହିଛି, ସେଠୁ କଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ, ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି, ଯୋଉଟାକି ଆପଣ ଭଲ ରଖିବା ମନେ ରଖନ୍ତୁ। ବାହାରୁ ଆପଣ ଯଦି ଚାରା ଆଣିବେ, ଯୋଉ ବେସରକାରୀ ସଂସ୍ଥା ମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20 ଟଙ୍କା 30 ଟଙ୍କା ନଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି, ସରକାର ପ୍ରୋତ୍ସାହନ ଦଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ। ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହଉଛି ଜଳବାୟୁର, ଭବିଷ୍ୟତ ପିଢି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯୋଉ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯୋଉ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ। ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ। ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତରେ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍, ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା, ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିତ ଭାବରେ ଦବା ପଡିବ। ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯୋଉ ନିୟମ ପ୍ରଣୟନ କରାଯାଇଛି, ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ, ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ସହରାଞ୍ଚଳରେ 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାହିଁ ଇଏ ବ୍ୟକ୍ତି ବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ, ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ, କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍, ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖାରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ, କି ବନ ବିଭାଗର କର୍ମଚାରୀ ମାନେ ଯୋଉମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକା ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯୋଉଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ, ଯେଉଁଠି ଆମର ସବୁ ଷ୍ଟାଫ୍ ଷ୍ଟାଫ୍ ବି ଅଛନ୍ତି।

0: ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତି ବିଶେଷ ନେଉଛନ୍ତି, ଯୋଉଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ, କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍, ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏହି ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ମସିହା ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ। ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯୋଉଠିକି ମାନେ ଆମର ଯୋଉ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯୋଉଠିକି ଜନସାଧାରଣ
1: ଥଣ୍ଡା ରହିବା କଥା
0: ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିସହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମା ମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି, ଜୁଡିସିଆରି ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟ ସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯୋଉ ସମସ୍ୟା ଗୁଡିକ ସମାଧାନ କରିବା ଯୋଉ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯୋଉଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକତା ଦେଖିନଥିଲେ। ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟା କି 2024 ମସିହାରୁ ଆମର ଏକ ପେଡ୍ ମା କେ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏଇ ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢେଇଛନ୍ତି ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢେଇଛନ୍ତି, ଅନୁଷ୍ଠାନ ଗୁଡିକୁ ମାଗଣା ଏବଂ ବ୍ୟକ୍ତି ବିଶେଷମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହବ, ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି, ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ

0: କିଛି କୁହନ୍ତୁ।
1: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇ ଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ, ତାକୁ ଲୋକମାନଙ୍କୁ ସଚେତନ କରିବା
0: ବୁଲା
1: ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ ଡିଟେଲ ଆଡ୍ରେସ୍, ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏଇ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟେ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
0: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ, କିଛି ଉପଦେଶ ଦିଅନ୍ତୁ।
1: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀ ମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏଇ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ ଏକରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟେ ଛୋଟ ଯେମିତି ଗୁଣ୍ଡିଚୁମୁସା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
0: ଯାହା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହ୍ୱାଏ ଚିଟ୍ ଇଣ୍ଡିଆ କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ।

0: ଫ୍ରି ଫରେନ୍ ଟ୍ରିପ୍ କ୍ଲିକ୍ ଅନ୍ ଦ ଲିଙ୍କ୍ ଏବେ କରୁଛି।
1: ଜେଜେ ରୁହ, ଲିଙ୍କ୍ ରେ କ୍ଲିକ୍ କର ନାହିଁ,
0: କାହିଁକି?
1: ଏଇଟା SMS ସ୍କାମ୍, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
0: ଓହ ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ, ଏଇ ନେ ତୋର ବୁଦ୍ଧିମତାର ଫଳ।
2: RBI କହେ ସ୍ମାର୍ଟ ବନ କୁଲ ରୁହ।
3: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଏକ ଭିଲିଆନ୍ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ମୁସ୍ତାଫା ଜାହିଦ।

ଆକାଶବାଣୀ ରାଉରକେଲା। ଏବେ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ରାତି 9ଟାରେ ରହିଛି ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ପଙ୍କଜ ଉଦାସଙ୍କ କଣ୍ଠରେ ରଚନା ନିଦା ଫଜଲ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8।

ହିନ୍ଦୀରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ରାଉରକେଲାର 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ଏଥିସହିତ ଶେଷ ହୋଇଛି ଆଜିର ଆମର ସମସ୍ତ କାର୍ଯ୍ୟକ୍ରମ। ତେବେ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ। ଆସନ୍ତାକାଲି ସକାଳ